ଆକାଶବାଣୀ ଭବାନୀପାଟଣା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 126 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ ମାଧ୍ୟମରେ 103.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଅଧିବେଶନର ଆରମ୍ଭରେ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର। ଶୁଭ ସନ୍ଧ୍ୟା। ପବିତ୍ର ରଥଯାତ୍ରାର ପାବନ ପରିବେଶ ମଧ୍ୟରେ ସନ୍ଧ୍ୟାର ଏହି ଶାନ୍ତ, ସ୍ନିଗ୍ଧ ଓ ସୁନେଲି ମୁହୂର୍ତ୍ତରେ ଆପଣମାନଙ୍କୁ ଜଣାଉଛି ଆନ୍ତରିକ ଶୁଭେଚ୍ଛା ଓ ସ୍ୱାଗତ। ଯେତେବେଳେ ଆକାଶରେ ଧୀରେ ଧୀରେ ସନ୍ଧ୍ୟାର ନାଲିମା ଗାଢ଼ ହେଉଛି, ମେଘର ଫାଙ୍କା ଦେଇ ଆସୁଥିବା ଆଲୋକ, ଟିପ୍ ଟିପ୍ ବର୍ଷା ବୁନ୍ଦାର ମଧୁର ସଙ୍ଗୀତ, ଓଦା ମାଟିର ସୁଗନ୍ଧ ଏବଂ ଶୀତଳ ପରିବେଶର କୋମଳ ସ୍ପର୍ଶରେ ପ୍ରକୃତି ଯେପରି ଏକ ଅଦ୍ଭୁତ ଶାନ୍ତିର ଚାଦର ଓଢ଼ି ନେଇଛି, ତା ସହ ଦୂର କୌଣସି ମନ୍ଦିରରୁ ଭାସି ଆସୁଛି ଘଣ୍ଟ, ଶଙ୍ଖ ଓ ଆରତୀର ମଧୁର ଧ୍ୱନି। ରଥଯାତ୍ରାର ଏହି ପବିତ୍ର ସମୟରେ ଭକ୍ତିର ସୁଗନ୍ଧ, ସନ୍ଧ୍ୟାର ନିରବତା ଏବଂ ପ୍ରକୃତିର ସ୍ନିଗ୍ଧ ସ୍ପର୍ଶ ମନକୁ ଏକ ଅଦ୍ଭୁତ ଶାନ୍ତରେ ଭରି ଦେଉଛି। ଏପରି ଶାନ୍ତ, ସ୍ନିଗ୍ଧ ଓ ମନୋରମ ପରିବେଶରେ ମୁଁ ନନ୍ଦିତା ନନ୍ଦ ନେଇ ଆସିଛି ଆପଣ ସମସ୍ତଙ୍କର ପ୍ରିୟର କାର୍ଯ୍ୟକ୍ରମ ବିଜ୍ଞାନିକା। ଶ୍ରୋତାବନ୍ଧୁ, ବିଜ୍ଞାନ କେବଳ ପରୀକ୍ଷାଗାରରେ ସୀମିତ ନୁହେଁ, ଏହା ଆମ ପ୍ରତ୍ୟେକ ନିଶ୍ୱାସରେ, ପ୍ରତ୍ୟେକ ପଦକ୍ଷେପରେ, ପ୍ରକୃତିର ପ୍ରତ୍ୟେକ ସ୍ପନ୍ଦନରେ ଏବଂ ଆମ ଦୈନନ୍ଦିନ ଜୀବନର ପ୍ରତ୍ୟେକ ଛୋଟ ବଡ଼ ଘଟଣାରେ ଲୁଚି ରହିଅଛି। ସୂର୍ଯ୍ୟର ପ୍ରଥମ କିରଣଠାରୁ ରାତିର ଆକାଶର ତାରା ପର୍ଯ୍ୟନ୍ତ, ବର୍ଷାର ବୁନ୍ଦାଠାରୁ ମଣିଷର ହୃଦୟର ସ୍ପନ୍ଦନ ପର୍ଯ୍ୟନ୍ତ ସବୁଠାରେ ବିଜ୍ଞାନର ଅଦ୍ଭୁତ ସ୍ପର୍ଶ ରହିଅଛି। ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆମେ କେବଳ ବିଜ୍ଞାନର ତଥ୍ୟ ଜାଣିବା ନୁହେଁ, ବରଂ ବିଜ୍ଞାନ ପଛରେ ଲୁଚିଥିବା ଆଶ୍ଚର୍ଯ୍ୟ, ଜିଜ୍ଞାସା ଓ ଜୀବନ ସହ ତାହାର ଗଭୀର ସମ୍ପର୍କକୁ ମଧ୍ୟ ଅନୁଭବ କରିବା। କାରଣ ପ୍ରତ୍ୟେକ ପ୍ରଶ୍ନରୁ ହିଁ ନୂଆ ଜିଜ୍ଞାସାର ଆରମ୍ଭ ହୁଏ ଏବଂ ପ୍ରତ୍ୟେକ ଜିଜ୍ଞାସା ମଣିଷକୁ ଆଗକୁ ବଢ଼ିବାର ପ୍ରେରଣା ଦେଇଥାଏ। ତେବେ ଆସନ୍ତୁ, ଏହି ସୁନ୍ଦର ସନ୍ଧ୍ୟାରେ କିଛି ସମୟ ପାଇଁ ଆମେ ସମସ୍ତେ ମିଶି ବିଜ୍ଞାନର ଅଦ୍ଭୁତ ଦୁନିଆରେ ପ୍ରବେଶ କରିବା, ନୂଆ କିଛି ଜାଣିବା, ନୂଆ କିଛି ଶିଖିବା ଏବଂ ଜ୍ଞାନର ଆଲୋକରେ ଆମ ଚିନ୍ତାଧାରାକୁ ଆହୁରି ସମୃଦ୍ଧ କରିବା। ଶ୍ରୋତାବନ୍ଧୁ, କେବେ ଏମିତି ହୋଇଛି କି ବର୍ଷା ଥମିଯିବା ପରେ କିମ୍ବା ବିଦ୍ୟୁତ୍ ଆଲୋକରୁ ଦୂର କୌଣସି ନିରବ ରାତିରେ ଆପଣ ମୁଣ୍ଡ ଉପରକୁ ଉଠାଇ ଆକାଶକୁ ଚାହିଁଛନ୍ତି?

ଅଟନ୍ତି। ଯେତେବେଳେ ଆକାଶକୁ ଦେଖୁ ସେହି ଲକ୍ଷ ଲକ୍ଷ ତାରା ଯେତେବେଳେ ଟିମ୍ ଟିମ୍ କରି ଜଳୁଥାଏ ସେତେବେଳେ ମନରେ ଅନେକ ପ୍ରଶ୍ନ ଜନ୍ମ ନିଏ। ଏହି ତାରାମାନେ କିଏ? ଏମାନଙ୍କର ଘର କେଉଁଠି? ଏହି ଅସୀମ ଆକାଶର ଶେଷ କେଉଁଠାରେ? ଆମେ କି ଏହି ବିଶାଳ ବ୍ରହ୍ମାଣ୍ଡରେ ଏକା? ଏହି ପ୍ରଶ୍ନଗୁଡ଼ିକ କେବଳ ଆଜିର ନୁହେଁ, ହଜାର ହଜାର ବର୍ଷ ପୂର୍ବରୁ ମଧ୍ୟ ମଣିଷ ଏହି ପ୍ରଶ୍ନ କରୁଥିଲା। ସେତେବେଳେ ଦୂରବୀକ୍ଷଣ ଯନ୍ତ୍ର ନଥିଲା, ଅତ୍ୟାଧୁନିକ ଉପଗ୍ରହ ନଥିଲା, ନଥିଲା ମହାକାଶ ଯାନ। ତଥାପି ମଣିଷର ଜିଜ୍ଞାସୁ ମନ ରାତିର ଆକାଶକୁ ଚାହିଁ ନିଜ କଳ୍ପନାରେ ଗଢ଼ି ଉଠୁଥିଲା ଅନେକ କାହାଣୀ। କେହି କହୁଥିଲେ ଆକାଶରେ ଦେବତାଙ୍କର ରାଜ୍ୟ ଅଛି, ତ କିଏ କହୁଥିଲେ ଏହା ସ୍ୱର୍ଗର ପଥ। କିନ୍ତୁ ବିଜ୍ଞାନ ଆସିଲା, ଆଉ ସେହି କଳ୍ପନାକୁ ତଥ୍ୟ ଓ ପ୍ରମାଣର ଆଲୋକରେ ବୁଝାଇଲା। ବିଜ୍ଞାନ କହିଲା, ଯାହାକୁ ଆମେ ଆକାଶରେ ଛୋଟ ଛୋଟ ଆଲୋକ ବିନ୍ଦୁ ଭାବରେ ଦେଖୁଛୁ ସେଗୁଡ଼ିକ ମଧ୍ୟରୁ ଅନେକ ହେଉଛନ୍ତି ଆମ ସୂର୍ଯ୍ୟ ପରି ବିଶାଳ ତାରା। ଆଉ ସେହି ଅସଂଖ୍ୟ ତାରା, ଗ୍ରହ, ଧୂଳିକଣା ଓ ଗ୍ୟାସ ମିଶି ତିଆରି କରିଅଛି ଏକ ବିଶାଳ ପରିବାର, ଯାହାକୁ ଆମେ କହୁଅଛୁ ଛାୟାପଥ ବା ଗ୍ୟାଲେକ୍ସି। ଶ୍ରୋତବନ୍ଧୁ, ଭାବନ୍ତୁ ତ, ଆମେ ଯେ ପୃଥିବୀରେ ବାସ କରୁଛୁ ସେହି ପୃଥିବୀ ସୂର୍ଯ୍ୟକୁ ପରିକ୍ରମା କରୁଅଛି। ସୂର୍ଯ୍ୟ ପୁଣି ଆମ ଆକାଶଗଙ୍ଗା ବା ମିଲ୍କି ୱେ ଗ୍ୟାଲେକ୍ସିର ଏକ ସାଧାରଣ ତାରା। ଏହି ଆକାଶଗଙ୍ଗା ପଥରେ ପ୍ରାୟ 100-400 ବିଲିୟନ୍ ତାରା ଅଛନ୍ତି। ଆଉ ଏହିପରି ଆକାଶଗଙ୍ଗା ବା ମିଲ୍କି ୱେ ଗ୍ୟାଲେକ୍ସି ଆମ ବ୍ରହ୍ମାଣ୍ଡରେ କୋଟି କୋଟି ସଂଖ୍ୟାରେ ଅଛନ୍ତି। ଅର୍ଥାତ୍ ଆମେ ଯାହାକୁ ବିଶାଳ ଭାବୁଛୁ ସେହି ପୃଥିବୀ ବ୍ରହ୍ମାଣ୍ଡର ଏକ ଅତି କ୍ଷୁଦ୍ର ବିନ୍ଦୁ ମାତ୍ର। ଏହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ତା ନୁହେଁ? ଆମର ଛୋଟ ଛୋଟ ସୁଖ, ଦୁଃଖ, ହସ, କାନ୍ଦ, ସଫଳତା, ବିଫଳତାର ଜୀବନ ଏହି ବିଶାଳ ବ୍ରହ୍ମାଣ୍ଡରେ କେତେ କ୍ଷୁଦ୍ର! କିନ୍ତୁ ସେହି କ୍ଷୁଦ୍ର ମଣିଷର ମସ୍ତିଷ୍କ ହିଁ ଆଜି ଆକାଶଗଙ୍ଗାର ରହସ୍ୟ ଜାଣିବାକୁ ସମର୍ଥ ହେଉଅଛି। ଏହା ହିଁ ବିଜ୍ଞାନର ସବୁଠାରୁ ବଡ଼ ସଫଳତା। ଆକାଶଗଙ୍ଗା କେବଳ ତାରାର ସମାହାର ନୁହେଁ, ଏହା ହେଉଛି ସମୟର କାହାଣୀ, ସୃଷ୍ଟିର ଇତିହାସ ଏବଂ ଅନନ୍ତ ରହସ୍ୟର ଭଣ୍ଡାର। ଏହା ଆମକୁ ଶିଖାଇଛି ଜିଜ୍ଞାସା ହିଁ ଜ୍ଞାନର ପ୍ରଥମ ପଦକ୍ଷେପ। ଯେପର୍ଯ୍ୟନ୍ତ ମଣିଷ ପ୍ରଶ୍ନ କରିବ ସେ ପର୍ଯ୍ୟନ୍ତ ବିଜ୍ଞାନ ନୂଆ ନୂଆ ଉତ୍ତର ଖୋଜିବ। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଆଜିର ଏହି ବିଜ୍ଞାନ ଯାତ୍ରାରେ ଆମେ ଉଡ଼ିଯିବା ଅସୀମ ଆକାଶକୁ, ଜାଣିବା ଆକାଶଗଙ୍ଗାର ଜନ୍ମ, ତାହାର ଗଠନ, ତାହାର ରହସ୍ୟ ଏବଂ ସେହି ଅଦ୍ଭୁତ ବ୍ରହ୍ମାଣ୍ଡର କଥା, ଯାହାର ଏକ ଛୋଟ ଅଂଶ ହୋଇ ଆମେ ସମସ୍ତେ ବଞ୍ଚି ରହିଅଛୁ।

ଶ୍ରୋତା ବନ୍ଧୁ, ଆଜି ଆମେ ଚାଲୁଛୁ ଏକ ଏମିତି ସମୟକୁ ଯେତେବେଳେ ନଥିଲା ପୃଥିବୀ, ନଥିଲା ସୂର୍ଯ୍ୟ, ନଥିଲା ଚନ୍ଦ୍ର, ନଥିଲା ରାତିର ଆକାଶରେ ଝଲମଲ କରୁଥିବା ତାରା। ଚାରିଆଡ଼େ ଥିଲା କେବଳ ଅସୀମ ଅନ୍ଧକାର ଏବଂ ଅପାର ଶକ୍ତିର ଏକ ଅଦ୍ଭୁତ ଜଗତ। ଶ୍ରୋତା ବନ୍ଧୁ, ପ୍ରାୟ 13.8 ବିଲିୟନ ବର୍ଷ ପୂର୍ବେ ଘଟିଥିଲା ମହାବିସ୍ଫୋରଣ, ବିଗ୍ ବ୍ୟାଙ୍ଗ। ଏହା କୌଣସି ସାଧାରଣ ବିସ୍ଫୋରଣ ନଥିଲା, ଏହା ସମୟ, ସ୍ଥାନ, ପଦାର୍ଥ ଓ ଶକ୍ତିର ଜନ୍ମର ଆରମ୍ଭ ହୋଇଥିଲା। ବ୍ରହ୍ମାଣ୍ଡ ଧୀରେ ଧୀରେ ପ୍ରସାରିତ ହେବାକୁ ଲାଗିଲା। ହାଇଡ୍ରୋଜେନ୍ ଓ ହିଲିୟମ୍ ଗ୍ୟାସ୍ ଚାରିଆଡ଼େ ବ୍ୟାପିଗଲା। କୋଟି କୋଟି ବର୍ଷ ଧରି ମାଧ୍ୟାକର୍ଷଣ ଶକ୍ତି ଏହି ଗ୍ୟାସ୍ମାନଙ୍କୁ ଏକାଠି କରିବାକୁ ଲାଗିଲା। ଯେପରି ଅସଂଖ୍ୟ ଜଳବିନ୍ଦୁ ମିଶି ସମୁଦ୍ର ସୃଷ୍ଟି କରେ, ସେହିପରି ଅସଂଖ୍ୟ ଗ୍ୟାସ୍ ମେଘ ଧୀରେ ଧୀରେ ବିଶାଳ ମହାଜାଗତିକ ଗଠନରେ ପରିଣତ ହେଲା। ଏହି ମହାଜାଗତିକ ମେଘମାନଙ୍କ ମଧ୍ୟରୁ ଗୋଟିଏ ବିଶାଳ ଗ୍ୟାସ୍ ଓ ଡାର୍କ ମ୍ୟାଟରର ସମୂହ ପ୍ରାୟ 13.6 ବିଲିୟନ ବର୍ଷ ପୂର୍ବେ ନିଜ ମାଧ୍ୟାକର୍ଷଣରେ ସଙ୍କୁଚିତ ହେବାକୁ ଆରମ୍ଭ କଲା। ସେଠିରୁ ଆରମ୍ଭ ହେଲା ଆମର ମିଲ୍କିୱେ ଗ୍ୟାଲେକ୍ସି ବା ଆକାଶ ଗଙ୍ଗାର କାହାଣୀ। ଆରମ୍ଭରେ ଏହା ଆଜିର ଭଳି ସୁନ୍ଦର ସର୍ଫିଲ ଆକୃତିରେ ନଥିଲା। ଏହା ଥିଲା ଗ୍ୟାସ, ଧୂଳି ଓ ଅସଂଖ୍ୟ ନବଜାତ ତାରାର ଏକ ଅସ୍ଥିର ଜଗତ। ନୂଆ ନୂଆ ତାରାର ଜନ୍ମ ହେଉଥିଲା। କେତେକ ବିଶାଳ ତାରା ସୁପରନୋଭା ବିସ୍ଫୋରଣରେ ନଷ୍ଟ ହୋଇଥିଲା ଏବଂ ସେମାନଙ୍କର ଅବଶିଷ୍ଟ ପଦାର୍ଥରୁ ପୁଣି ନୂଆ ତାରା ଓ ନୂଆ ଗ୍ରହ ଜନ୍ମ ନେଉଥିଲା। ସମୟ ସହିତ ଆକାଶଗଙ୍ଗା ଅନ୍ୟ ଛୋଟ ଛୋଟ ଆକାଶଗଙ୍ଗା ସହ ଧକ୍କା ଖାଇଲା, ସେମାନଙ୍କୁ ନିଜ ମଧ୍ୟରେ ମିଶାଇ ନେଲା ଏବଂ ଆହୁରି ବଡ଼ ଓ ସୁସଂଗଠିତ ହେଲା। ଆଜି ମଧ୍ୟ ଏହି ପ୍ରକ୍ରିୟା ଚାଲିଅଛି। ବୈଜ୍ଞାନିକମାନେ ଜାଣିଛନ୍ତି ଯେ ଆମର ଆକାଶଗଙ୍ଗା

ବା ଆଜି ମଧ୍ୟ କିଛି କ୍ଷୁଦ୍ର ଆକାଶଗଙ୍ଗାକୁ ନିଜ ମାଧ୍ୟାକର୍ଷଣ ଶକ୍ତି ମାଧ୍ୟମରେ ଟାଣି ନେଉଛି। ଏହାର କେନ୍ଦ୍ର ରହିଅଛି ସୁପର ମେସିଭ ବ୍ଲାକ୍ ହୋଲ୍, ଯାହାକୁ ସେଗିଟାରିୟସ୍ ଏ ବୋଲି କୁହାଯାଏ। ଏହାର ମାଧ୍ୟାକର୍ଷଣ ଶକ୍ତି ସମଗ୍ର ଆକାଶଗଙ୍ଗାର ଗଠନକୁ ସ୍ଥିର ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ପ୍ରାୟ 4.6 ବିଲିୟନ୍ ବର୍ଷ ପୂର୍ବେ ଆକାଶଗଙ୍ଗା ଏକ ସଲ୍ଫର ବାହୁରେ ଥିବା ଗ୍ୟାସ୍ ଓ ଧୂଳିକଣାର ଏକ ବିଶାଳ ମେଘରୁ ଜନ୍ମ ନେଲା ଆମ ସୂର୍ଯ୍ୟ। ସୂର୍ଯ୍ୟକୁ କେନ୍ଦ୍ର କରି ସୃଷ୍ଟି ହେଲା ସୌରଜଗତ, ଏବଂ ତାହାର ଏକ ଛୋଟ ଗ୍ରହ ହେଉଛି ଆମେ ବାସ କରୁଥିବା ପୃଥିବୀ। ସେହି ପୃଥିବୀରେ କୋଟି କୋଟି ବର୍ଷ ପରେ ଜନ୍ମ ନେଲା ଜୀବନ, ଏବଂ ସେହି ଜୀବନର ଏକ ଅଂଶ ହେଉଛୁ ଆମେମାନେ। ତେଣୁ ଯେତେବେଳେ ଆମେ ରାତିରେ ଆକାଶକୁ ଚାହୁଁ, ସେତେବେଳେ କେବଳ ତାରାଗୁଡ଼ିକ ନୁହେଁ, ଆମେ ନିଜର ମହାଜାଗତିକ ପରିବେଶକୁ ଦେଖୁଛୁ। ଆମେ ସମସ୍ତେ ସେହି ଆକାଶଗଙ୍ଗାର ସନ୍ତାନ। ତେଣୁ ଶ୍ରୋତବନ୍ଧୁ, କୁହାଯାଏ ଗ୍ୟାଲେକ୍ସିର ଜନ୍ମ କଥା କେବଳ ଗୋଟିଏ ଆକାଶଗଙ୍ଗାର କାହାଣୀ ନୁହେଁ, ଏହା ଆମର ନିଜର ଅସ୍ତିତ୍ୱର କାହାଣୀ।

ଶ୍ରୋତବନ୍ଧୁ, ଆକାଶଗଙ୍ଗା ହେଉଛି ବ୍ରହ୍ମାଣ୍ଡର ଏକ ମୌଳିକ ଗଠନ। ବ୍ରହ୍ମାଣ୍ଡରେ ଆକାଶଗଙ୍ଗାର ଭୂମିକା ଅତ୍ୟନ୍ତ ଗଭୀର ଓ ବହୁମୁଖୀ। ଏହା କେବଳ ତାରକାମାନଙ୍କର ସମୂହ ନୁହେଁ, ବରଂ ସୃଷ୍ଟି, ବିକାଶ ଓ ଜୀବନର ସମ୍ଭାବନାର ମୂଳ ଆଧାର। ପ୍ରଥମରେ, ଆକାଶଗଙ୍ଗାର ସବୁଠାରୁ ବଡ଼ ଭୂମିକା ହେଉଛି ତାରା ଓ ଗ୍ରହମାନଙ୍କୁ ଏକ ସ୍ଥିର ପରିବେଶ ପ୍ରଦାନ କରିବା। ଆମ ସୂର୍ଯ୍ୟ ମଧ୍ୟ ଆକାଶଗଙ୍ଗା ବା ମିଲ୍କିୱେର ପ୍ରାୟ 100-400 ବିଲିୟନ୍ ତାରା ମଧ୍ୟରୁ ଗୋଟିଏ। ସୂର୍ଯ୍ୟକୁ ପରିକ୍ରମା କରୁଥିବା ପୃଥିବୀ ସହ ସମଗ୍ର ସୌରଜଗତ ମଧ୍ୟ ଏହି ଆକାଶଗଙ୍ଗାର ଏକ କ୍ଷୁଦ୍ର ଅଂଶ। ଯଦି ଆକାଶଗଙ୍ଗା ନଥାନ୍ତା, ତେବେ ସୂର୍ଯ୍ୟ ଓ ସୌରଜଗତର ଗଠନ ମଧ୍ୟ ସମ୍ଭବ ହୋଇପାରିନଥାନ୍ତା। ଅର୍ଥାତ୍ ଆମର ଅସ୍ତିତ୍ୱ ଆକାଶଗଙ୍ଗା ସହ ସିଧାସଳଖ ଭାବରେ ଜଡ଼ିତ। ଦ୍ୱିତୀୟରେ, ଆକାଶଗଙ୍ଗାର ବିଭିନ୍ନ ଅଞ୍ଚଳରେ ବିଶାଳ ଗ୍ୟାସ୍ ଓ ଧୂଳିକଣାର ମେଘ ରହିଅଛି, ଯାହାକୁ ନିହାରିକା କୁହାଯାଏ। ମାଧ୍ୟାକର୍ଷଣ ବଳର ପ୍ରଭାବରେ ଏହି ଗ୍ୟାସ୍ ଧୀରେ ଧୀରେ ଘନୀଭୂତ ହୋଇ ନୂଆ ତାରା ଜନ୍ମ ଦେଇଥାଏ। ଏହି ପ୍ରକ୍ରିୟା ଲକ୍ଷ ଲକ୍ଷ ବର୍ଷ ଧରି ଚାଲିଥାଏ। ଅର୍ଥାତ୍ ଆକାଶଗଙ୍ଗା ନିରନ୍ତର ନୂଆ ତାରା ସୃଷ୍ଟି କରି ବ୍ରହ୍ମାଣ୍ଡକୁ ସକ୍ରିୟ ରଖିଥାଏ। ତୃତୀୟରେ, ତାରାମାନଙ୍କ ଭିତରେ ହାଇଡ୍ରୋଜେନ୍ରୁ ହିଲିୟମ୍ ଏବଂ ପରେ ଅଧିକ ଭାରୀ ମୌଳିକ ଉପାଦାନ ଯଥା କାର୍ବନ, ଅକ୍ସିଜେନ୍, ସିଲିକନ୍, ଲୁହା ଇତ୍ୟାଦି ସୃଷ୍ଟି ହୋଇ ବିଶାଳ ତାରାମାନେ ଜୀବନର ଶେଷ ପର୍ଯ୍ୟନ୍ତ ସୁପରନୋଭା ବିସ୍ଫୋରଣ କରି ଏହି ଉପାଦାନଗୁଡ଼ିକୁ ମହାକାଶରେ ବିସ୍ତାର କରିଥାନ୍ତି। ଏହି ଉପାଦାନମାନଙ୍କରୁ ପରେ ନୂଆ ଗ୍ରହ ଓ ଜୀବନ ପାଇଁ ଆବଶ୍ୟକ ରାସାୟନିକ ପଦାର୍ଥ ସୃଷ୍ଟି ହୁଏ। ଆମ ଶରୀରରେ ଅନେକ ମୌଳିକ ଉପାଦାନ ମଧ୍ୟ ପ୍ରାଚୀନ ତାରାମାନଙ୍କର ଭିତରେ ସୃଷ୍ଟି ହୋଇଥିଲା। ଚତୁର୍ଥରେ, ଆକାଶଗଙ୍ଗାରେ ଅସଂଖ୍ୟ ତାରାକୁ ପରିକ୍ରମା କରୁଥିବା ଗ୍ରହ ରହିଅଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ଗ୍ରହର ପରିବେଶ ଜୀବନ ପାଇଁ ଅନୁକୂଳ ହୋଇପାରେ ବୋଲି ବୈଜ୍ଞାନିକମାନେ ମନେ କରିଛନ୍ତି। ଏହି କାରଣରୁ ଆକାଶଗଙ୍ଗା ହେଉଛି ପୃଥିବୀ ବାହାରେ ଜୀବନ ଖୋଜିବାର ସବୁଠାରୁ ବଡ଼ କ୍ଷେତ୍ର। ଆଜି ବିଭିନ୍ନ ମହାକାଶ ଗବେଷଣା ସଂସ୍ଥା ଏହି ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ପଞ୍ଚମରେ, ଆକାଶଗଙ୍ଗାର ମାଧ୍ୟାକର୍ଷଣ ଶକ୍ତି ତାରା, ଗ୍ରହ ଓ ଅନ୍ୟାନ୍ୟ ମହାଜାଗତିକ ବସ୍ତୁମାନଙ୍କୁ ସେମାନଙ୍କର ନିର୍ଦ୍ଦିଷ୍ଟ କକ୍ଷପଥରେ ରଖିଥାଏ। ଆମ ସୂର୍ଯ୍ୟ ମଧ୍ୟ ଆକାଶଗଙ୍ଗାର କେନ୍ଦ୍ରକୁ ପ୍ରାୟ 220 କିଲୋମିଟର ବା ସେକେଣ୍ଡ ବେଗରେ ପରିକ୍ରମା କରୁଅଛି ଏବଂ ଗୋଟିଏ ପରିକ୍ରମା ସମ୍ପୂର୍ଣ୍ଣ କରିବାକୁ ପ୍ରାୟ 225 ବା 250 ମିଲିୟନ୍ ବର୍ଷ ସମୟ ନେଉଅଛି। ଏହି ସନ୍ତୁଳନ ବ୍ରହ୍ମାଣ୍ଡର ଶୃଙ୍ଖଳାକୁ ବଜାୟ ରଖିଥାଏ। ଷଷ୍ଠରେ, ଆକାଶଗଙ୍ଗାର ଗଠନ ଓ ପରସ୍ପର ସଂଘର୍ଷକୁ ଅଧ୍ୟୟନ କରି ବୈଜ୍ଞାନିକମାନେ ବ୍ରହ୍ମାଣ୍ଡର ବୟସ, ବିକାଶ ଓ ଭବିଷ୍ୟତ ସମ୍ପର୍କରେ ଧାରଣା ପାଆନ୍ତି। ସପ୍ତମରେ, ଆକାଶଗଙ୍ଗାର ଗତିବିଧି ଅଧ୍ୟୟନ କରି ବୈଜ୍ଞାନିକମାନେ ଜାଣିଛନ୍ତି ଯେ ଏହାର ଅଧିକାଂଶ ଭର୍ ଡାର୍କ ମ୍ୟାଟରରୁ ଗଠିତ। ଏହାକୁ ସିଧାସଳଖ ଦେଖାଯାଇ ନଥିଲେ ମଧ୍ୟ ଏହାର ମାଧ୍ୟାକର୍ଷଣ ପ୍ରଭାବ ସୃଷ୍ଟି କରିଥାଏ। ଏହାର ମାଧ୍ୟାକର୍ଷଣ ପ୍ରଭାବ ସ୍ପଷ୍ଟ। ଏହା ବିଜ୍ଞାନର ସବୁଠାରୁ ବଡ଼ ରହସ୍ୟମାନଙ୍କ ମଧ୍ୟରୁ ଗୋଟିଏ। ଅଷ୍ଟମରେ, ଆକାଶଗଙ୍ଗା ମଣିଷର ଜିଜ୍ଞାସାକୁ ସଦା ଜାଗ୍ରତ ରଖିଛି। ଏହାକୁ ବୁଝିବା ପାଇଁ ହର୍ବଲ୍ ସ୍ପେସ୍ ଟେଲିସ୍କୋପ୍, ଜେମ୍ସ ୱେବ୍ ସ୍କୋସ୍ ଟେଲିସ୍କୋପ୍

ଶ୍ରୋତାବନ୍ଧୁ, ରାତିର ଆକାଶରେ ଅସଂଖ୍ୟ ତାରା ଥିଲେ ମଧ୍ୟ କେତୋଟି ତାରା ସେମାନଙ୍କର ବିଶେଷ ସ୍ଥିତି, ଉଜ୍ଜ୍ୱଳତା କିମ୍ବା ଦିଗ ନିର୍ଦ୍ଦେଶକ ପାଇଁ ପ୍ରସିଦ୍ଧ। ପ୍ରଥମେ ଧ୍ରୁବ ତାରା ବା ପୋଲୋରିସ୍ ବା ନର୍ଥ ଷ୍ଟାର। ଧ୍ରୁବ ତାରା ଉତ୍ତର ଆକାଶରେ ଅବସ୍ଥିତ ଏକ ପ୍ରସିଦ୍ଧ ତାରା। ଏହାକୁ ଇଂରାଜୀରେ ପୋଲୋରିସ୍ ବା ନର୍ଥ ଷ୍ଟାର ବୋଲି କୁହାଯାଏ। ଏହାର ବିଶେଷତା ହେଉଛି ଏହା ପ୍ରାୟ ସ୍ଥିର ଦେଖାଯାଏ, ସର୍ବଦା ଉତ୍ତର ଦିଗରେ ରହିଥାଏ। ଶତାବ୍ଦୀ ଧରି ନାବିକ, ଯାତ୍ରୀ, ଅନ୍ୱେଷକମାନେ ଦିଗ ନିର୍ଣ୍ଣୟ ପାଇଁ ଏହାକୁ ବ୍ୟବହାର କରୁଛନ୍ତି। ଧ୍ରୁବ ତାରା ପୃଥିବୀଠାରୁ ପ୍ରାୟ 433 ଆଲୋକ ବର୍ଷ ଦୂରରେ ରହିଅଛି। ଏହାକୁ ଏକ ୟୋଲୋ ସୁପରିକେନ୍ ତାରା ବୋଲି ମଧ୍ୟ କୁହାଯାଏ। ଶ୍ରୋତାବନ୍ଧୁ, ଆମ ଓଡ଼ିଆ ସାହିତ୍ୟରେ ଧ୍ରୁବ ତାରା କେବଳ ଆକାଶର ଏକ ତାରା ନୁହେଁ, ଏହା ଆଶା, ବିଶ୍ୱାସ, ସ୍ଥିରତା, ପ୍ରେମ ଓ ଜୀବନର ଦିଗଦର୍ଶନର ଏକ ସୁନ୍ଦର ପ୍ରତୀକ। ସେଥିପାଇଁ କବି, ଗଳ୍ପକାର, ରମ୍ୟ ରଚନାକାର ଓ ଅନେକ ସାହିତ୍ୟିକ ନିଜ ରଚନାରେ ଧ୍ରୁବ ତାରାକୁ ଉପମା ଭାଗରେ ବ୍ୟବହାର କରୁଛନ୍ତି। କବିମାନଙ୍କ ମନରେ ଯେତେବେଳେ ପ୍ରେମ, ଭରସା କିମ୍ବା ଅପେକ୍ଷାର ଭାବ ଜାଗ୍ରତ ହୁଏ, ସେତେବେଳେ ସେ କହିଉଠନ୍ତି, ତମେ ମୋ ଧ୍ରୁବ ତାରା ହୋଇ ଯଦି ମୋ ମନ ଆକାଶରେ ଥିବ, ତାହେଲେ ମୁଁ ତମକୁ ହିଁ ଦେଖି ଦେଖି ମୁଁ ପଥ ଚାଲୁଥିବି, ମୋର ଅପେକ୍ଷା କରିବ। ଏହା ହିଁ ସାହିତ୍ୟର ସୌନ୍ଦର୍ଯ୍ୟ। ବିଜ୍ଞାନର ଗୋଟିଏ ସତ୍ୟକୁ ସାହିତ୍ୟ ହୃଦୟର ଭାଷାରେ ପରିଚିତ କରିଦିଏ। ଏକପଟେ ବିଜ୍ଞାନ କହେ ଧ୍ରୁବ ତାରା ଉତ୍ତର ଦିଗର ନିର୍ଦ୍ଦେଶକ କରେ, ଅନ୍ୟପଟେ ସାହିତ୍ୟ କହେ ଧ୍ରୁବ ତାରା ହେଉଛି ଜୀବନର ଲକ୍ଷ୍ୟ, ଆଶା ଓ ବିଶ୍ୱାସର ପ୍ରତୀକ। ଏହି କାରଣରୁ କବି, ଗଳ୍ପକାର, ରମ୍ୟ ରଚନାକାର ଓ ଅନ୍ୟାନ୍ୟ ସାହିତ୍ୟିକମାନେ ବାରମ୍ବାର ଧ୍ରୁବ ତାରାର ଉଲ୍ଲେଖ କରିଛନ୍ତି। ଶ୍ରୋତାବନ୍ଧୁ, ବିଜ୍ଞାନର ପ୍ରଭାବ ସାହିତ୍ୟରେ ଅଛି, ସେଥିପାଇଁ ଏହି ଧ୍ରୁବ ତାରାମାନଙ୍କୁ ବି ସାହିତ୍ୟରେ ରଖିଥାନ୍ତି ବେଳେବେଳେ କବିମାନେ, ଗାଳ୍ପିକମାନେ, ରମ୍ୟ ରଚକମାନେ, ଆଶୁ କବିମାନେ। ତେବେ ଶ୍ରୋତାବନ୍ଧୁ, ଏବେ ଆସିଯିବା ପୁଣି ଥରେ ଆମ ବିଜ୍ଞାନ ଯାତ୍ରାକୁ। ଧ୍ରୁବ ତାରା ପରେ ଦ୍ୱିତୀୟରେ ଅଛି ପ୍ରାଚୀତାରା ବା ମର୍ଣ୍ଣିଂ ଷ୍ଟାର। ଅନେକ ଏହାକୁ ତାରା ବୋଲି ଭାବନ୍ତି, କିନ୍ତୁ ପ୍ରକୃତରେ ପ୍ରାଚୀତାରା ତାରା ନୁହେଁ, ଏହା ହେଉଛି ଶୁକ୍ର ଗ୍ରହ। ସୂର୍ଯ୍ୟୋଦୟ ପୂର୍ବରୁ ପୂର୍ବ ଆକାଶରେ ଉଜ୍ଜ୍ୱଳ ଭାବରେ ଦେଖାଯାଏ, ସେଥିପାଇଁ ଏହାକୁ ମର୍ଣ୍ଣିଂ ଷ୍ଟାର କୁହାଯାଏ, ଏବଂ ସନ୍ଧ୍ୟାବେଳେ ଦେଖାଗଲେ ଏହାକୁ ଇଭିନିଂ ଷ୍ଟାର ବୋଲି ମଧ୍ୟ କୁହାଯାଏ। ତୃତୀୟରେ ସିରିୟସ୍ ବା ଡକ୍ ଷ୍ଟାର। ଏହା ରାତି ଆକାଶରେ ଦେଖାଯାଉଥିବା ସବୁଠାରୁ ଉଜ୍ଜ୍ୱଳ ତାରା। ଏହାର ବିଶେଷତା ହେଉଛି ଏହା କନିୟସ୍ ମେଜର୍ ନକ୍ଷତ୍ର ମଣ୍ଡଳରେ ଅବସ୍ଥିତ। ଏହା ସୂର୍ଯ୍ୟଠାରୁ ପ୍ରାୟ 25 ଗୁଣା ଅଧିକ ଉଜ୍ଜ୍ୱଳ। ଚତୁର୍ଥରେ ବେଟେଲ୍ କ୍ୱିଜ୍। ଏହା ଅରିଅନ୍ ନକ୍ଷତ୍ର ମଣ୍ଡଳରେ ଅବସ୍ଥିତ। ଏହା ଏକ ରେଡ୍ ସୁପରଜନିଷ୍ଟ

ଶ୍ରୋତାବନ୍ଧୁ, ଆଜିର ଏହି ବିଜ୍ଞାନିକା ଯାତ୍ରାରେ ଆମେ ଜାଣିଲୁ ଆକାଶଗଙ୍ଗା କ'ଣ, ଏହାର ଜନ୍ମ କିପରି ହେଲା, ବ୍ରହ୍ମାଣ୍ଡରେ ଏହାର ଭୂମିକା କ'ଣ, ତାରାମାନଙ୍କର ଜନ୍ମରୁ ଆରମ୍ଭ କରି ସେମାନଙ୍କର ଜୀବନଚକ୍ର, ଧ୍ରୁବ

ଶ୍ରୋତାବନ୍ଧୁ, ଆଜିର ଏହି ବିଜ୍ଞାନିକା ଯାତ୍ରାରେ ଆମେ ଜାଣିଲୁ ଆକାଶଗଙ୍ଗା କ'ଣ, ଏହାର ଜନ୍ମ କିପରି ହେଲା, ବ୍ରହ୍ମାଣ୍ଡରେ ଏହାର ଭୂମିକା କ'ଣ, ତାରାମାନଙ୍କର ଜନ୍ମରୁ ଆରମ୍ଭ କରି ସେମାନଙ୍କର ଜୀବନଚକ୍ର, ଧ୍ରୁବତାରା ପରି ବିଶେଷ ତାରାମାନଙ୍କର ବୈଜ୍ଞାନିକ ପରିଚୟ ଏବଂ ସାହିତ୍ୟରେ ସେମାନଙ୍କର ସୁନ୍ଦର ପ୍ରତିଫଳନ, ତଥାପି ଏହା ମହାକାଶ ବିଜ୍ଞାନର ବିଶାଳ ସାଗରର କେବଳ ଏକ ଛୋଟ ତରଙ୍ଗ ମାତ୍ର। ପ୍ରତିଦିନ ନୂଆ ଗବେଷଣା, ନୂଆ ଆବିଷ୍କାର ଓ ନୂଆ ପ୍ରଶ୍ନ ଆମ ସାମ୍ନାକୁ ଆସୁଅଛି। ରାତିର ଆକାଶକୁ ଚାହିଁଲେ ଯେଉଁ ଅସଂଖ୍ୟ ତାରା ଆମକୁ କେବଳ ସୁନ୍ଦର ଲାଗେ, ବାସ୍ତବରେ ପ୍ରତ୍ୟେକ ତାରା ଗୋଟିଏ ଇତିହାସ, ଗୋଟିଏ ବିଜ୍ଞାନ ଏବଂ ଗୋଟିଏ ଅନନ୍ତ କାହାଣୀ। ସେହି କାହାଣୀକୁ ବୁଝିବାର ପ୍ରୟାସ ହିଁ ବିଜ୍ଞାନ।

ତେବେ ଶ୍ରୋତାବନ୍ଧୁ, ଆଜିର ଏହି ବୈଜ୍ଞାନିକା ଯାତ୍ରାଟି ଏଇଠିରେ ଶେଷ ହେଲା। ଆଜିର କାର୍ଯ୍ୟକ୍ରମରେ ଏଥିଲା କିଛି ସଂକ୍ଷିପ୍ତରେ ସୂଚନା। ଏବେ ତ ସମୟ ଟିକ୍ ଟିକ୍ କରି ଇସାରା କଲାଣି ଆପଣ ସଭିଙ୍କ ଠାରୁ ବିଦାୟ ନେବା ପାଇଁ। ହେଲେ ବିଦାୟ ନେବା ପୂର୍ବରୁ ଆପଣମାନଙ୍କ ପାଖରେ ମୋର ସେଇ ଶେଷ ଅନୁରୋଧଟି ରହିଲା। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ଲେଖି ନିଶ୍ଚିତ ଭାବରେ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତଟି ଲେଖି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ଆଜିର ଏହି ବୈଜ୍ଞାନିକା ସନ୍ଧ୍ୟାରେ ମୁଁ ଥିଲି ଆପଣମାନଙ୍କର ସାଥୀ ନନ୍ଦିତା। ପୁଣି ଥରେ କଥାବାର୍ତ୍ତା ହେବା ଅନ୍ୟ ଏକ କାର୍ଯ୍ୟକ୍ରମରେ। ସେତେବେଳ ଯାଏଁ ମୁଁ ଆପଣମାନଙ୍କ ଗହଣରୁ ବିଦାୟ ନେଉଛି। ରହିଲି, ନମସ୍କାର।

0: 10 ଲକ୍ଷର ଲଟେରି ମତେ ୱାଓ
1: ହସିଲା। ନକଲି ଅଫର୍ସ ପ୍ରତି ସାବଧାନ।
2: ଆର୍‌ବିଆଇ କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
5: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
4: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
5: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ୍ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରାନ୍ତୁ। ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
6: ଜଲ୍ଦି ଟିଫିନ୍ ପ୍ୟାକ୍ କର ରାଜୁ, ମୋବାଇଲ ଛାଡେ।
7: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି, ମିଳିଗଲା, ଏବେ କଲ୍ କରୁଛି ଦିଦି।
6: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ୍ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
7: ତ ଠିକ୍ ନମ୍ବର
6: ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ କିମ୍ବା କାର୍ଡରେ।
7: ତମେ ତ ବଞ୍ଚେଇ ଦେଲ ଦିଦି,
6: କାମରୁ ନୁହେଁ।
1: ଆର୍‌ବିଆଇ କହେ
8: ସଠିକ୍ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
4: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
5: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
4: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
5: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ୍ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରାନ୍ତୁ। ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
9: ଶୁଣୁଥିଲେ ଯୁବସତା ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଆଜି ଏଥିରେ ଥିଲା କାର୍ଯ୍ୟକ୍ରମ ବୈଜ୍ଞାନିକ।

0: that attacks on seafarers, civilian shipping infrastructure cannot be condoned under any circumstance. The minister said that the global order is uncertain and volatile, where interdependence and common interest coexist with competitiveness and rivalries. He also highlighted that the world economy is reeling under the impact of multiple conflicts. Dr. Jaishankar underlined India's commitment to ASEAN centrality, regional stability, and the realization of a free, open, and prosperous Indo-Pacific. In badminton, Indian shuttler PV Sindhu's campaign at the China Open Super 1000 came to an end after she suffered a defeat against China's Chen Yufei in the women's singles round of 16. In men's cricket, Zimbabwe were 108 for 5 in 17 overs against India in the first T20 international of the three-match series in Harare when reports last came in. Earlier, India won the toss and elected to field. And that is the end of this news bulletin.
1: प्रचार कुल संवाद आकाशवाणी दिल्ली केन्द्र आकाशवाणी भवानी पटना शुणु चलित अधिवेशन आम केन्द्र प्रचार होगा कार्यक्रम संपर्क में सूचना संध्या 6:30 शुणे समन्वित कार्यक्रम विकास मंत्र राति 7:25 शुणीपर जिला हलचल क्रम बलांगीर जिला संपर्क यह कार्यक्रम द्वय रिले कर प्रचार कर आकाशवाणी कटक केन्द्र ଚାଷବା ଶୁଣିପାରିବେ ରାତି 7:30 ରାତି 8:00 ଶୁଣିବେ ସଂସଦ ସମୀକ୍ଷା ହିନ୍ଦୀ ଭକ୍ତି ଗୀତ ପ୍ରଚାର କରିବେ ରାତି 8:15 ଶିଳ୍ପୀମାନେ ହେଲେ ବିଜୟନ ଘୋଷ ହସ୍ତିଦାର ଝୁମିକା ରାୟ ଓ ପଣ୍ଡିତ ଓମକାରନାଥ ଠାକୁର ସ୍ପୋର୍ଟସ୍ କ୍ଲାନ୍ ରାତି 8:30 ସ୍ପଟଲାଇଟ୍ ରାତି 9:16 ରାତି 9:30 କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ ସାଇଡ୍ ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରାତି 10:00 ଶୁଣିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ଗୀତିନାଟ୍ୟ କୃଷ୍ଣ ସୁଦାମା ମୂଳ ରଚନା ବାଳକୃଷ୍ଣ ମହାନ୍ତି ବେତାରା ରୂପାନ୍ତର ବାଳକୃଷ୍ଣ ମହାନ୍ତି ନାରାୟଣ ସିଂ ପ୍ରଯୋଜନା ରମାପଦ ନନ୍ଦ ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି ଶ୍ରୋତାବନ୍ଧୁ ଏହା ଥିଲା ଆଜି ଚଳିତ ଅଧିବେଶନର ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଏଥର ଆସନ୍ତୁ ଜାଣିବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ହେଲେ ତା ପୂର୍ବରୁ ଶୁଣି ନିଅନ୍ତୁ ଏହି ବିଜ୍ଞାପନ
2: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
3: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
5: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ
6: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି
5: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ
6: ପୂଜା ପେଣ୍ଡାଲ ଯାତ୍ରାସ୍ଥଳୀ ହୋଟେଲ ଦୋକାନ ବଜାର ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ୍ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରନ୍ତୁ ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି
1: ଶ୍ରୋତାବନ୍ଧୁ ଆସନ୍ତୁ ଜାଣି ରଖିବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସକାଳେ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା 6:30 ଶୁଣିବେ ଚେତନା ଚିନ୍ତନ 6:35 ରହିଛି ଶ୍ରୀମଦ୍ ଭାଗବତ 7:25 ଶୁଣିପାରିବେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ଶ୍ରୀରାମଚରିତ ମାନସ ପ୍ରଚାର କରିବୁ 7:30 ଚାଷର କଥା ଶୁଣିବେ ସକାଳ 7:40 7:45 ଶୁଣିବେ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି ରଚନା ପ୍ରଫୁଲ୍ଲ କୁମାର ରଥ ପ୍ରଯୋଜନା ରଞ୍ଜନ କୁମାର ବେହେରା ସକାଳ 8:30 ଶୁଣିବେ ଶ୍ରୀଜଗନ୍ନାଥଙ୍କ ସିଧା ପ୍ରସାରଣ ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଶ୍ରୀଜଗନ୍ନାଥଙ୍କର ବାହୁଡ଼ ଯାତ୍ରାର ସିଧା ପ୍ରସାରଣ ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ରିଲେ କରି ପ୍ରଚାର କରିବୁ ଦିନ 1:50 ପର୍ଯ୍ୟନ୍ତ ଶୁଣିପାରିବେ 2:45 ଯାତ୍ରାର ଶେଷ ପର୍ଯ୍ୟନ୍ତ ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଯୁବବାଣୀ 5:30 ଏଥିରେ ଶୁଣିପାରିବେ

0: କାର୍ଯ୍ୟକ୍ରମ ସମ୍ଭାବନା ସନ୍ଧ୍ୟା 6:30 ଶୁଣିବେ ଆଦିବାସୀ ଗୀତ କ୍ରମରେ ଓରାମ ଗୀତ, ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ବୌଦ୍ଧ ଜିଲ୍ଲା ସମ୍ପର୍କରେ, ରିଲେ କରି ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ, ଚାଷପାସ୍ ଶୁଣିପାରିବେ ରାତି 7:30 ସଂସଦ ସମୀକ୍ଷା ରାତି 8, ରିଲେ କରି ଶୁଣିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ରାତି 8:15 ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ, 8:30 ସ୍ପୋର୍ଟସ୍କ୍ରିନ୍ ସ୍ପଟଲାଇଟ୍, 9:16 କରେଣ୍ଟ ଆଫେୟାର୍ସ, 9:30। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ଶୁଣିପାରିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ଭକ୍ତ ବାଲିକା ଦାସ, ରଚନା ଡକ୍ଟର ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ରିଲେ କରି ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏହା ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।
1: ରଥଯାତ୍ରା ଅବସରରେ ବିଦ୍ୟୁତ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
2: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
1: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
2: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରନ୍ତୁ। ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ପ୍ରସ୍ତୁତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଉପସ୍ଥାପନା ଏବଂ ପ୍ରଯୋଜନା ସଚିତାନନ୍ଦ ମଲ୍ଲିକ।
1: ନମସ୍କାର, ବିକାଶ ମନ୍ତ୍ରକୁ ସ୍ୱାଗତ ଆପଣଙ୍କୁ। ବନ୍ଧୁଗଣ, ସାମୂହିକ ବିକାଶ ହିଁ ରାଷ୍ଟ୍ରର ବିକାଶ। ତେଣୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି, ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ ସବକା ପ୍ରୟାସ। ସମସ୍ତଙ୍କର ସହଯୋଗରେ ସମସ୍ତଙ୍କର ବିକାଶ ସମ୍ଭବ ହୋଇପାରିବ। ସମସ୍ତଙ୍କର ବିଶ୍ୱାସ ଆଉ ସମସ୍ତଙ୍କର ପ୍ରଚେଷ୍ଟାରେ ହିଁ ଦେଶକୁ ଏକ ବିକଶିତ ରାଷ୍ଟ୍ର ରୂପରେ ଆମେ ଗଢ଼ି ତୋଳିପାରିବା। ଏହି ମନ୍ତ୍ରକୁ ବିକାଶ ମନ୍ତ୍ର ଭାବରେ ଆମ ଦେଶର ପ୍ରଗତି ପାଇଁ ସରକାର ଗ୍ରହଣ କରିଛନ୍ତି। ଏହାର ମୂଳ ଲକ୍ଷ୍ୟ ହେଉଛି ବିଭିନ୍ନ ସରକାରୀ ଯୋଜନାଗୁଡ଼ିକର ସୁବିଧା ଏବଂ ଲାଭ ସମାଜର ଗରିବ ନିମ୍ନ ବର୍ଗର ଲୋକଙ୍କ ପାଖକୁ ପହଞ୍ଚୁ। ସେ ଆର୍ଥିକ ଦୁର୍ବଳ ହୁଅନ୍ତୁ, ଶାରୀରିକ ଦୁର୍ବଳ ହୁଅନ୍ତୁ, ମାନସିକ ଦୁର୍ବଳ ହୁଅନ୍ତୁ କିମ୍ବା ସାମାଜିକ ଅବହେଳିତ ହୁଅନ୍ତୁ, ସମସ୍ତେ ସମସ୍ତଙ୍କ ପ୍ରଚେଷ୍ଟାରେ ସମସ୍ତଙ୍କର ବିଶ୍ୱାସର ସହିତ ସମସ୍ତଙ୍କର ବିକାଶରେ ସହଭାଗୀ ହୁଅନ୍ତୁ। ଏହା ସହିତ ରିଫର୍ମ ଅର୍ଥାତ୍ ସଂସ୍କାର ବା ସୁଧାର, ପରଫର୍ମ ଅର୍ଥାତ୍ ସମ୍ପାଦନା ବା କାର୍ଯ୍ୟନିର୍ବାହୀ ଏବଂ ଟ୍ରାନ୍ସଫର୍ମ ଅର୍ଥାତ୍ ପରିବର୍ତ୍ତନ ମଧ୍ୟ ସମ୍ମିଳିତ ହୋଇକି ରହିଛି। ଏହି ସଂସ୍କାର ସହିତ ସମ୍ପାଦନ କଲେ ଏବଂ ପରିବର୍ତ୍ତନ ଆଣିଲେ ବା ରୂପାନ୍ତର କଲେ ଆମ ଦେଶ ଏକ ବିକଶିତ ରାଷ୍ଟ୍ର ରୂପେ ଛିଡ଼ା ହୋଇପାରିବ। ଏଥିପାଇଁ ରହିଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଅଟଳ ପେନ୍ସନ୍ ଯୋଜନା ତଥା ଆହୁରି ଅନେକ। ତେବେ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ସମ୍ପର୍କରେ ଆମେ କିଛି ତଥ୍ୟ ସଂଗ୍ରହ କରିଥିଲୁ ଭବାନୀପାଟଣା ପୌରପାଳିକାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଢ଼ୀଙ୍କଠାରୁ। ତାଙ୍କ ସହ କଥାବାର୍ତ୍ତା କରୁଛନ୍ତି ଆମର ପ୍ରତିନିଧି ରଞ୍ଜନ କୁମାର ବୈଠାରୁ।
2: ଆଜ୍ଞା ନମସ୍କାର, ଏବଂ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ।
3: ନମସ୍କାର ଆଜ୍ଞା।
2: ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା 2.0 ମାଧ୍ୟମରେ ଭାରତ ସରକାର ଚାହୁଁଛନ୍ତି ଯାହାଙ୍କର ରହିବା ପାଇଁ ଗୋଟିଏ ନିଜ ବାସଗୃହ ନାହିଁ, ରହିବା ପାଇଁ ସୁବିଧା ସୁଯୋଗ ଦେବା ପାଇଁ ସରକାର ଗୋଟିଏ ନୂଆ ଯୋଜନା ଆଣିଛନ୍ତି, ଯାହାକୁ ଆମେ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା 2.0 ବୋଲି ଆମେ ଜାଣୁଛୁ। ତେବେ ଏ ଯୋଜନା କେବେ ଆରମ୍ଭ ହୋଇଥିଲା?
3: ଏହି ଯୋଜନା ଆପ୍ରୋକ୍ସିମେଟଲି 2017 ଏଇ ଯୋଉ ଆମର PMAY ଅର୍ବନ ଆରମ୍ଭ ହୋଇଥିଲା 2017 ପ୍ରଥମେ ଆରମ୍ଭ ହୋଇଥିଲା 1.0। ସେଥିରେ ଆପଣ ବେନିଫିସିଆରୀ ମାନେ ଯାହାର କଚ୍ଚା ଘର ଥିବ ସେଇ ବେନିଫିସିଆରୀ ମାନେ ଏଥିରେ ପାଇବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ଯୋଉ ବେନିଫିସିଆରୀ ମାନେ ଆମେ ତାଙ୍କୁ 250,000 ଟଙ୍କା ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଦିଆଯାଏ, ସେ 250,000 ଭିତରୁ ଆପଣଙ୍କ 1.50 ମାନେ 150,000 ହେଉଛି ଆମ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ସେୟାର, ଆଉ 1,00,000 ଟଙ୍କା ହେଉଛି ଆମ ରାଜ୍ୟ ସରକାର ଦିଅନ୍ତି। ତା ମଧ୍ୟରୁ ମଧ୍ୟ ବେନିଫିସିଆରୀ ମାନଙ୍କୁ ଉପକୃତ କରିବା ପାଇଁ ଯେଉଁମାନେ 120 ଭିତରେ ଘର କାମ ସାରିବେ ସେମାନଙ୍କୁ ଇନ୍ସେଣ୍ଟିଭ୍ ଆକାରରେ 20,000 ଟଙ୍କା ଦିଆଯାଏ, ଆଉ ଯେଉଁମାନେ 6 ମାସ ମାନେ 180 ଭିତରେ ସାରିବେ ସେମାନଙ୍କୁ 10,000 ଟଙ୍କା ପ୍ରୋତ୍ସାହନ ଭାବରେ ଇନ୍ସେଣ୍ଟିଭ୍ ଦିଆଯାଏ। ବର୍ତ୍ତମାନ 1.0 ସରି ଆସିଲାଣି।

0: ବର୍ତ୍ତମାନ ଏଇ 26 2.0 ଆରମ୍ଭ ହୋଇଛି। ବର୍ତ୍ତମାନ 2.0 ରେ ଆମ ଭବାନୀପାଟଣା ମ୍ୟୁନିସିପାଲିଟି ତରଫରୁ ଆଜି ପର୍ଯ୍ୟନ୍ତ ଆମେ 175 ଆପ୍ଲିକାଣ୍ଟ ମାନେ ବେନିଫିସିଆରିକୁ ସିଲେକ୍ସନ କରିକି ଆମେ ସରକାରଙ୍କ ପାଖକୁ ପଠାଇଛୁ। ସେଇଠୁ ଏପ୍ରୁଭାଲ ଆମର ସରକାରଙ୍କ ପାଖରୁ ଆସିଲେ ଆମେ ଏଠିକା ବେନିଫିସିଆରିମାନଙ୍କୁ ବର୍ତ୍ତମାନ ଆମେ କାର୍ଯ୍ୟାଦେଶ ଦେବୁ, ସେମାନେ ଘର କାମ କରିବେ। ଆଉ 1.0 ଭବାନୀପାଟଣା ମ୍ୟୁନିସିପାଲିଟି 2017 ମସିହାଠୁ ଆଜି ପର୍ଯ୍ୟନ୍ତ 1799 ଲୋକଙ୍କୁ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ସହାୟତା କରିଛି। ସେହି ବେନିଫିସିଆରିମାନେ ଉପକୃତ ହେଉଛନ୍ତି। ପ୍ରାୟ ଅଲମୋଷ୍ଟ ଅଲ୍ 90% ଘର କାମ ସରିଗଲାଣି ଆଉ ସେମାନେ ବି ନିଜ ନିଜ ଘରେ ଯାଇ ଅତି ସୁନ୍ଦର ଭାବରେ ଖୁସିରେ।
1: କେଉଁମାନେ ହିତାଧିକାରୀ ହେଇପାରିବେ ସାର୍? ଯାହାର ଜାଗା ଥିବ ସେ ହେଇପାରିବ, କି ଯାହାର ମୂଳରୁ କିଛି ବାସଗୃହ ନଥିବ ସେ ହେଇପାରିବ, ଏହାର ଯୋଗ୍ୟତା କ'ଣ ସାର୍?
0: ନାଇଁ, 1.0 ଆପଣଙ୍କର ପ୍ରୋଭିଜନ ଥିଲା ଯାହାର କଚ୍ଚା ଘର ଥିବ ବା ଯାହାର ଜାଗା ଥିବ ସେମାନଙ୍କୁ ଆମେ ଟଙ୍କା ଦଉଥିଲୁ। ବର୍ତ୍ତମାନ ଏବେ 2.0 ଦୁଇଟା ସିଷ୍ଟମ କାଢ଼ିଲା, ଯାହାର କଚ୍ଚା ଘର ଥିବ ଏବଂ ଯାହାର ଜାଗା ଥିବ ସେମାନେ ଗୋଟିଏ ଘର ପାଇବା ପାଇଁ ଏଲିଜିବୁଲ ହେବେ। ଆଉ ବର୍ତ୍ତମାନ ଯାହାର ଜାଗା ନାହିଁ, ଘର ନାହିଁ, କିଛି ନାହିଁ, ସେମାନଙ୍କୁ ମଧ୍ୟ ଆମେ ଆହ୍ୱାନ କରିଛୁ ଆପ୍ଲାଏ କରିବା ପାଇଁ। ସେମାନଙ୍କୁ ବର୍ତ୍ତମାନ ଘର ସରକାର ଚିନ୍ତା କରୁଛନ୍ତି ଆପଣଙ୍କ ଆପାର୍ଟମେଣ୍ଟ ଭଳି ତିଆରି କରିକି ସେମାନଙ୍କୁ ଥଇଥାନ କରିବା ପାଇଁ 2.0 ଏହି ପ୍ରସ୍ତାବ ରହିଅଛି।
1: ତାହେଲେ ଆପଣ ଯୋଉ ସହାୟତା ଦେଉଛନ୍ତି, ଆପଣ କିପରି ଭାବରେ ସହାୟତା ଦେଉଛନ୍ତି? ମାନେ ଆପଣ ତାଙ୍କୁ ପଇସା କିଛି ଦେଉଛନ୍ତି ନା ନିଜେ ଘର ନିର୍ମାଣ କରି ଦେଉଛନ୍ତି, କି ଆପଣ କିସ୍ତି ଆକାରରେ ଦେଉଛନ୍ତି, କିପରି ଭାବରେ ଆପଣ ହିତାଧିକାରୀ ମାନଙ୍କୁ ସାହାଯ୍ୟ କରୁଛନ୍ତି?
0: ନାଇଁ, ମ୍ୟୁନିସିପାଲିଟି ତରଫରୁ ସରକାରଙ୍କ ଯାହା ନିର୍ଦ୍ଦେଶ ଅଛି ଆମେ କିସ୍ତି ଆକାରରେ ବେନିଫିସିଆରୀ ମାନଙ୍କୁ ସିଧା ତାଙ୍କ ଆକାଉଣ୍ଟକୁ ଟଙ୍କା ଯାଉ। 1.0 ଥିଲା ଆପଣଙ୍କର ପ୍ରଥମେ ଆପଣଙ୍କର ଫାଉଣ୍ଡେସନ ସରିଲା ପରେ ଆମେ 40,000 ଦେଉଥିଲୁ। ତାପରେ ଆପଣ ନେଣ୍ଟାଲ ଲେବେଲ ଆସିଲେ ଆମେ 60,000 ଦେଉଥିଲୁ। ଛାତ ପଡ଼ିଲା ପରେ ଆମେ ଦେଉଥିଲୁ 60,000। ପୁଣି କାମ କମ୍ପ୍ଲିସନ ପରେ ଆମେ ଦେଉଥିଲୁ 40,000। ବର୍ତ୍ତମାନ 1.0 ଯେତେବେଳେ ଆମର ୱାର୍କ ଅର୍ଡର ଆମର ତାଙ୍କୁ ଦିଆଯିବ, ମୋ ଅଫିସ ଷ୍ଟାଫ୍ CLTC ବା ଅନ୍ୟ ଟେକ୍ନିକାଲ ୱିଙ୍ଗ ଯିବେ, ସେଇଠୁ ଆପଣଙ୍କର ଅନଲାଇନ୍ରେ ଫଟୋ ସେଟାକୁ ପୋଷ୍ଟ କଲେ DBT ମୋଡ୍ ମାନେ ଡାଇରେକ୍ଟ ବେନିଫିସିଆରୀ ଟ୍ରାନ୍ସଫର ମୋଡ୍ରେ ବେନିଫିସିଆରିଙ୍କୁ କାର୍ଯ୍ୟାଦେଶ ପାଇବାର କିଛି ଦିନ ଭିତରେ 10,000 ଷ୍ଟ୍ରେଟ୍ ତାଙ୍କ ଆକାଉଣ୍ଟକୁ ଯିବ। ତାପରେ ଆପଣଙ୍କର ଫାଉଣ୍ଡେସନ ତାଙ୍କର ସରିଲା ପରେ 50,000 ଯିବ, ନେଣ୍ଟାଲ ସରିଲା ପରେ 70,000 ଟଙ୍କା ଯିବ, ଛାତ ପଡ଼ିଲା ପରେ ଆଉ ପୁଣି 70,000 ଯିବ, ଟଏଲେଟ୍ କାମ ସରିଯିବ, ସବୁ କାମ ସରିଲା ପରେ ନେକ୍ସଟ 50,000 ଆମେ ଦେଉଛୁ। ତା ବାଦ ଇନ୍ସେଣ୍ଟିଭ ଯିଏ ଯଦି ଶୀଘ୍ର କାମ କରିବ 20,000 10,000 ଏ ସିଷ୍ଟମରେ ବେନିଫିସିଆରୀ ସିଧା ତାଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି।
1: ଧରାଯାଉ ଜଣେ ହିତାଧିକାରୀ ହେଲେ ଏବଂ ଘର ନିର୍ମାଣ ବି କରିଦେଲେ, ତାହେଲେ କିଛି ସୁଧ ଆକାରରେ ଆପଣ କିଛି ସେ ଦେବାକୁ ପଡ଼ୁଛନ୍ତି ନା ସମ୍ପୂର୍ଣ୍ଣ ଛାଡ଼ ଅଛି, ସମ୍ପୂର୍ଣ୍ଣ ମାଗଣା ଅଛି?
0: ନା ନା, ସୁଧ କିଛି ତ ସେ ବେନିଫିସିଆରୀ କିଛି ଦେବାକୁ ପଡ଼ୁନି, ଏଇଟା ସମ୍ପୂର୍ଣ୍ଣ ଆମେ ସରକାର ତାଙ୍କୁ ସହାୟତା ପ୍ରଦାନ କରୁଛନ୍ତି, ସୁଧ କିଛି ନାହିଁ ଏଥିରେ।
1: ଯାହା ବି ଆପଣ ଆର୍ଥିକ ସହାୟତା କରୁଛନ୍ତି ତାଙ୍କୁ କିଛି ଆଉ ଫେରସ୍ତ ଦେବାକୁ ପଡ଼ିବନି?
0: ନା ନା, କିଛି ଟଙ୍କାଟା ବି ଫେରସ୍ତ ଦେବାକୁ ପଡ଼ିବନି। ସେମାନେ ଘର ବସବାସ ନିର୍ମାଣ କରି କେମିତି ସୁଖ ଶାନ୍ତିରେ ରହିବେ, ସରକାରଙ୍କ ଉଦ୍ଦେଶ୍ୟ ହେଉଛି ସେ ନିହାତି ଗରିବ ଲୋକମାନେ କେମିତି ଉପକୃତ ହୁଅନ୍ତୁ।
1: ଜଣେ ଯଦି ହିତାଧିକାରୀ ଚାହିଁବେ ଯେ ସେଇ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ମାଧ୍ୟମରେ ଉପକୃତ ହେବେ, ଆଜିକାଲି ତ ଆମେ ଶୁଣୁଛୁ ଅନଲାଇନ୍ ବି ଆପ୍ଲାଏ ହେଉଛି, ଅଫଲାଇନ୍ ବି ଆପ୍ଲାଏ ହେଉଛି, ଜଣେ ଯଦି ହିତାଧିକାରୀ ଚାହିଁବେ କ'ଣ କ'ଣ ତାଙ୍କୁ ନଥିପତ୍ର ଦରକାର ହେବ, କ'ଣ କ'ଣ ସବୁ ସେ କାଗଜପତ୍ର ଆଣିବେ, କାହାକୁ ଭେଟିବେ, କେମିତି କ'ଣ କରିବେ ଯେ ସେ ଯୋଜନାର ସୁବିଧା ପାଇପାରିବେ?
0: ବେନିଫିସିଆରିମାନେ ସିଧା CSE ସେଣ୍ଟର ଯାଇକରି ସେମାନେ ଅନଲାଇନ୍ରେ ଆପ୍ଲାଏ କରିବେ, ଅଫଲାଇନ୍ ପ୍ରୋଭିଜନ ନାହିଁ। ବର୍ତ୍ତମାନ ସେମାନେ ଅନଲାଇନ୍ ଆପ୍ଲାଏ କଲା ପରେ ସରକାର କିଛି ଟାଇମ୍ଲାଇନ୍ ଦେଇଥାନ୍ତି, ସେ ଟାଇମ୍ଲାଇନ୍ ମଧ୍ୟରେ ସେମାନେ ଦରଖାସ୍ତ ଆପ୍ଲାଏ କରିବେ। ଦରଖାସ୍ତ କଲା ପରେ ସରକାର ଯେଉଁଦିନ ଯେଉଁ ସମୟ ଦେଇଥିବ ଆମେ ସେ ଦରଖାସ୍ତ ଗୁଡ଼ାକ ମୋ ଟିମ୍ ପଠାଇକିରି ଆମେ ସେଇଟା ଆମେ ଏନକ୍ୱାରି କରୁ। ଏନକ୍ୱାରି କଲା ପରେ ୱାର୍ଲଡ ଲେଭେଲ ମିଟିଂ କରୁ। ୱାର୍ଲଡ ଲେଭେଲ ମିଟିଂ ସରିଲା ପରେ ପୁଣି ଆମେ ସେଇ ଯେଉଁ ଯେତିକି ବେନିଫିସିଆରୀ ସିଲେକ୍ସନ ହେଇଥିବେ ସେମାନଙ୍କୁ ଆମେ ପ୍ରତ୍ୟେକ ୱାର୍ଡରେ ଆମେ ଏନି କମ୍ପ୍ଲେନ୍ ଅଛି ଆମେ ଦରଖାସ୍ତ ଆହ୍ୱାନ କରୁ। ଆମେ ତାଙ୍କୁ ମାସେ ସମୟ ଦିଆଯାଏ, ଏନି କମ୍ପ୍ଲେନ୍ ଯଦି ଥିବ, କୌଣସି ବେନିଫିସିଆରୀର ଘର ଥିବ, ଜାଗା ଥିବ, ସେ ଯଦି ଭୁଲ ଆପ୍ଲାଏ କରିଥିବ, ସେ କମ୍ପ୍ଲେନ୍ ପିରିୟଡ଼ରେ ଯଦି କୌଣସି ବେନିଫିସିଆରୀ ନାଁରେ ଯଦି କମ୍ପ୍ଲେନ୍ ରିସିଭ୍ ହୁଏ ଆମେ ପୁଣି ଏନକ୍ୱାରି କରିବୁ। ଯଦି ଏନକ୍ୱାରି କଲା ପରେ ଯଦି ଠିକ୍ ପ୍ରମାଣିତ ହୁଏ ତାହେଲେ ସେ ପାଇବା ପାଇଁ ଯୋଗ୍ୟ ବିବେଚିତ ହୁଏ।
1: ନଥିପତ୍ର କ'ଣ କ'ଣ ଦରକାର ହୁଏ?
0: ଆଧାର କାର୍ଡ ହିଁ ମୁଖ୍ୟତଃ ଦରକାର। ଆରବାର ଯଦି ଆପଣଙ୍କର ଘର ଥିବ, ଜାଗା ଥିବ, ଆରବାର ଆଉ ଇନକମ୍ ସାର୍ଟିଫିକେଟ ଦେବେ। ଇନକମ୍ଟା ବିଲୋ 3 lakh ତାଙ୍କର ଇନକମ୍ ହେଇଥିବାକୁ ପଡ଼ିବ, ଯେଉଁମାନେ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।
1: ବର୍ତ୍ତମାନ ସୁଦ୍ଧା ଆପଣ କେତେଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ କରି ଦେଇ ସାରିଲେଣି?
0: 2.0 ବର୍ତ୍ତମାନ ଏଇ ଯୋଉଟାକୁ ଆମ 2025 ଲଞ୍ଚ ହେଇଛି, ବର୍ତ୍ତମାନ ସୁଦ୍ଧା ଭବାନୀପାଟଣା ମ୍ୟୁନିସିପାଲିଟି 175 ଜଣ ବେନିଫିସିଆରୀକୁ

0: ସିଲେକ୍ସନ କରିଛି। ସେ 175 ଜଣରୁ 72 ଜଣଙ୍କୁ ଆମେ ୱାର୍କ ଅର୍ଡର ଅଲରେଡି ଦେଇସାରିଲୁଣୁ। ମୁଁ ଏତିକି କହିବି, ଭବାନୀପାଟଣା ମ୍ୟୁନିସିପାଲିଟି ଅର୍ବନରେ ଯେତିକି ଭୂମିହୀନ ବାସହୀନ ଲୋକ ଅଛନ୍ତି, ଯଥାଶୀଘ୍ର ମ୍ୟୁନିସିପାଲିଟିରେ ଆମର ଗୋଟେ PMAY ସେକ୍ସନ ଅଛି, ଆମର CLTC ଯେଉଁଥିରେ ଅଛନ୍ତି, ତାଙ୍କ ସହିତ ଆସି ଏଠି ଯୋଗାଯୋଗ କରନ୍ତୁ ଏବଂ ଘର ପାଇବା ପାଇଁ ଯଥାଶୀଘ୍ର ଚେଷ୍ଟା କରନ୍ତୁ।
1: ହଁ ଶ୍ରୋତା ବନ୍ଧୁ, ମଧ୍ୟବର୍ଗୀୟ ପରିବାରମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା 2.0 2024 ମସିହା ଡିସେମ୍ବର ମାସ 17 ତାରିଖରେ ଆରମ୍ଭ କରାଯାଇଥିଲା। ଏଥିରେ ଅନେକ ଗରିବ, ମଧ୍ୟବର୍ଗୀୟ, ନିମ୍ନବର୍ଗୀୟ ଏବଂ ଅଳ୍ପ ସଂଖ୍ୟକ ଲୋକେ ଘରଟିଏ ତିଆରି କରିବା ପାଇଁ କିମ୍ବା ଘରଟିଏ କିଣିବା ପାଇଁ ସରକାରୀ ସହାୟତା ପାଇଛନ୍ତି ଏବଂ ବର୍ତ୍ତମାନ ସେମାନେ ଖୁସିରେ ଅଛନ୍ତି, ନିଜର ଜୀବିକା ସହିତ ଜୀବନ ବିତାଉଛନ୍ତି। ଆସନ୍ତୁ ଆମେ ସଚେତନ ହେବା, ସରକାରୀ ଯୋଜନା ବିଷୟରେ ଜାଣିବା, ସରକାରୀ ଯୋଜନାର ଲାଭ ଉଠାଇବା, ନିଜେ ଉପାର୍ଜିତ ହୋଇ ଦେଶର ପ୍ରଗତିରେ ସହଯୋଗ କରିବା। ଆଜି ପାଇଁ ଏତିକି, ରହୁଛୁ, ନମସ୍କାର।
2: ଶୁଣିଲେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ଉପସ୍ଥାପନା ଏବଂ ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ସ୍ଥାପନ ହେବ ଫାଷ୍ଟ ଟ୍ରାକ୍ କୋର୍ଟ। ବାହୁଡ଼ା ଯାତ୍ରାରେ ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ ଚତୁର୍ଦ୍ଧା ମୂର୍ତ୍ତି। ସରକାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରଖିଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଆସନ୍ତା ମାସ 21 ତାରିଖରେ ହେବ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି। ବିସ୍ତୃତ ସମ୍ବାଦ, ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଶର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରପକ୍ଷରେ ଏହି ମାମଲାରେ ଆନ୍ଦୋଳନ କରୁଥିବା ଛାତ୍ର ପ୍ରତିନିଧିମାନଙ୍କ ସହ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ସର୍ବଦା ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି।
1: ସରକାର କି ଓର ସେ ଏହା କେ ଲିଏ ହମ ହର ସମୟ ତୈୟାର ହେ, ସରକାର କେ ଦରୱାଜେ ଖୁଲେ ହେ। ଦିସ ଇଜ ଅ ଷ୍ଟାଣ୍ଡିଂ ଇନଭିଟେସନ ଟୁ ଅଲ ଆର ୟୁଥ ଫ୍ରେଣ୍ଡସ। ଆପ ଇସି ସମୟ ଭି କଭି ଭି ଚର୍ଚ୍ଚା କରନା ଚାହେ, ଆପକି ସୁବିଧା ଅନୁସାର ହମ ଚର୍ଚ୍ଚା କେ ଲିଏ ତୈୟାର ହେ। ପ୍ରତ୍ୟେକ ବିଷୟ କୁ ଲେ, ଆନ୍ଦୋଳନ କେ ବିଷୟ କୁ ଲେକର କେ ଔର ଉସକେ ସାଥ ସାଥ ଜୁଡେ ଅନ୍ୟ ବିଷୟ କୁ ଲେକର କେ ଭି ଚର୍ଚ୍ଚା କେ ଲିଏ ସରକାର ତୈୟାର ରହେଗି। ଔର ଜିତନା ସମୟ ଚର୍ଚ୍ଚା କେ ଲିଏ ଲାଜିମ ହୋଗା ଉତନା ହମ ଦେନେ କୁ ଭି ତୈୟାର ହେ।
0: ପୁରୀରେ ଆସନ୍ତାକାଲି ଶ୍ରୀଜୀଉମାନଙ୍କର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ, ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଶ୍ରୀଜୀଉମାନେ ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଜନ୍ମବେଦୀରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ସନ୍ଧ୍ୟା ଦର୍ଶନ ପରେ ସନ୍ଧ୍ୟା ଧୂପ ଓ ଆଳତୀ ନୀତି କରାଯିବ, ପରେ ବଡ଼ସିଂହାର ଭୋଗ ହୋଇ ପହୁଡ଼ ଆଳତୀ ନୀତି ଅନୁଷ୍ଠିତ ହେବ। ବାହୁଡ଼ା ଯାତ୍ରାର ସୁପରିଚାଳନା ନେଇ 205 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ୍ କଟକଣା ଆଜି ସନ୍ଧ୍ୟାରୁ ଲାଗୁ କରାଯିବାକୁ ଥିବାବେଳେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
2: ଆସନ୍ତାକାଲି ନୀତି ବହୁଳତା ସତ୍ତ୍ୱେ ରଥଯାତ୍ରା ଠିକ୍ ହିସାବରେ ପହଞ୍ଚିବ ବୋଲି ଆମେ ପ୍ରାର୍ଥନା କରୁଛୁ। ଗଲାବେଳକୁ ମାଉସୀ ମା ମନ୍ଦିରରେ ପୋଡ଼ପିଠା ଖାଇବେ ଏବଂ ତାପରେ ଶ୍ରୀନଗର ଆଗରେ ଲକ୍ଷ୍ମୀନାରାୟଣ ଭେଟ ମଧ୍ୟ ଅନୁଷ୍ଠିତ ହେବ, ତେଣୁ ସବୁ ନୀତିକୁ ଆଖି ଆଗରେ ରଖି ଆମେ ବ୍ୟବସ୍ଥା କରୁଛୁ।
0: ବାହୁଡ଼ା ଯାତ୍ରା ପାଇଁ ଆସନ୍ତାକାଲି ଭୋର 4ଟାରେ ଶ୍ରୀଜୀଉମାନଙ୍କର ମଙ୍ଗଳ ଆଳତୀ ପରେ ମୈଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ଭୋର 5ଟା ସୁଦ୍ଧା ବେଶ ଶେଷ କରାଯିବ। ପରେ ମଧ୍ୟାହ୍ନ 12ଟାରୁ 2:30 ମଧ୍ୟରେ ବାହୁଡ଼ା ପହଣ୍ଡି ଓ 3:30 ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ନ 4ଟାରେ ଚାରମୂଳ ଫିଟା ଓ ଘୋଡ଼ା ଲାଗି ପରେ

ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା ଓ ଐତିହ୍ୟର ସୁରକ୍ଷା ପାଇଁ ଟ୍ରେଡମାର୍କ ପଞ୍ଜୀକରଣର ଦ୍ୱିତୀୟ ପର୍ଯ୍ୟାୟରେ 5ଟି ଟ୍ରେଡମାର୍କକୁ ଅନୁମୋଦନ କରାଯାଇଛି। ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର ଓ କୋଇଲି ବୈକୁଣ୍ଠ ନାମର ଅନଧିକୃତ ବ୍ୟବହାର ଓ ବାଣିଜ୍ୟିକ ଅପବ୍ୟବହାରକୁ ରୋକିବା ଦିଗରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ମହାନଦୀ ଜଳବିବାଦର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ 21 ତାରିଖରେ ହେବ ବୋଲି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ଟ୍ରିବ୍ୟୁନାଲରେ ଆଜି ହୋଇଥିବା ଶୁଣାଣି ସମ୍ପର୍କରେ ସୂଚନା ଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଆଗାମୀ 2 ମାସ ମଧ୍ୟରେ ଜଳବିବାଦ ସମ୍ପର୍କରେ ସମାଧାନର ସୂତ୍ର ବାହାରିବାର ସମ୍ଭାବନା ରହିଛି। ଟ୍ରିବ୍ୟୁନାଲ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଆପୋଷ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଜଳ ଆୟୋଗ ଏବଂ ଜଳଶକ୍ତି ମନ୍ତ୍ରଣାଳୟକୁ ଏଥିରେ ମଧ୍ୟସ୍ଥତା କରିବାକୁ କୁହାଯାଇଥିବା ନେଇ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।

ସମାଧାନର ସୂତ୍ର ବାହାରିବାର ସମ୍ଭାବନା ରହିଛି। ଟ୍ରିବ୍ୟୁନାଲ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଆପୋଷ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଜଳ ଆୟୋଗ ଏବଂ ଜଳଶକ୍ତି ମନ୍ତ୍ରଣାଳୟକୁ ଏଥିରେ ମଧ୍ୟସ୍ଥତା କରିବାକୁ କୁହାଯାଇଥିବା ନେଇ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏଆଇ ଡାଟା ସେଣ୍ଟର ପାର୍କ ବିଶ୍ୱସ୍ତରୀୟ ଯୋଗାଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏଚ୍ସିଏଲ୍ ଟେକ୍ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବେ। 730 କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ହେବାକୁ ଥିବା ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟରେ ଯୁବଗୋଷ୍ଠୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ସହଭାଗିତା ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ରାଜ୍ୟର କ୍ଷମତାକୁ ସୁଦୃଢ଼ କରିବ। ପ୍ରଗତିଶୀଳ ନୀତି, ଦୃଢ଼ ଭିତ୍ତିଭୂମି ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିଭାଙ୍କ ଦ୍ୱାରା ସମର୍ଥିତ ରାଜ୍ୟର ଅର୍ଥବ୍ୟବସ୍ଥା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଡିଜିଟାଲ ଇକୋସିଷ୍ଟମ ନିର୍ମାଣ କରୁଛି। ନୀତି ଆୟୋଗ ଦ୍ୱାରା ପ୍ରକାଶିତ ନିବେଶ ଅନୁକୂଳ ସୂଚକାଙ୍କ 2026ରେ ଓଡ଼ିଶା ଦେଶର ଶ୍ରେଷ୍ଠ 5ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ନୀତି ଆୟୋଗ ଏହି ମାନ୍ୟତା ରାଜ୍ୟ ପାଇଁ ଖୁବ୍ ଉତ୍ସାହଜନକ। କେବଳ ଶିଳ୍ପ କ୍ଷେତ୍ରରେ ନୁହେଁ, ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ଶ୍ରେଷ୍ଠ 5ଟି ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟ ଗତ 2 ବର୍ଷ ମଧ୍ୟରେ 3 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ଶିଳ୍ପପତି ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ରାଜ୍ୟରେ 2026-27 ଶିକ୍ଷାବର୍ଷରେ ଯୁକ୍ତ 2ରେ ନାମ ଲେଖାଇବା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ 46,570 ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। କଳାରେ ସର୍ବାଧିକ 32,722 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଗସ୍ତରେ ଯାଇ ହିତାଧିକାରୀମାନଙ୍କୁ ରାସନ କାର୍ଡ ବଣ୍ଟନ କରିବା ସହ ଖାଦ୍ୟ ସୁରକ୍ଷା, ଖାଉଟି କଲ୍ୟାଣ ଏବଂ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟ ସରକାର ଖାଦ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର କୌଣସି ଲୋକ ଯେପରି ଭୋକିଲା ନ ରୁହନ୍ତି ସେଥିପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି। ଭୋକମୁକ୍ତ ଓ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ କରିବା ରାଜ୍ୟ ସରକାରଙ୍କର ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଜିଲ୍ଲାସ୍ତରୀୟ ନିରୀକ୍ଷଣ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ହସ୍ତତନ୍ତ ଓ ବୟନଶିଳ୍ପର ସାମଗ୍ରିକ ବିକାଶ, ବୁଣାକାରଙ୍କର ଆୟ ବୃଦ୍ଧି ଏବଂ ସେମାନଙ୍କ ଉତ୍ପାଦ ନିମନ୍ତେ ଅଧିକ ବଜାର ସୁବିଧା ସୃଷ୍ଟି କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଭୋଟର ତାଲିକା ପର୍ଯ୍ୟବେକ୍ଷକ ଡକ୍ଟର ପ୍ରଶାନ୍ତ କୁମାର ରେଡ୍ଡିଙ୍କ ସହ ଅନ୍ୟ ଅଧିକାରୀମାନେ ସମୀକ୍ଷା କରିଛନ୍ତି। ଏହି ଅବସରରେ ଅଧିକାରୀମାନେ ରାୟଗଡ଼ା ବ୍ଲକ କାର୍ଯ୍ୟାଳୟ ଏବଂ ପୌରାଞ୍ଚଳରେ ଥିବା ବିଭିନ୍ନ ଜନଶୁଣାଣି କେନ୍ଦ୍ରଗୁଡ଼ିକୁ ବୁଲି ଦେଖିଥିଲେ। ନୂଆପଡ଼ା ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ କକ୍ଷରେ ଶିଶୁ ଶ୍ରମିକଙ୍କ ଉଦ୍ଧାର ଓ ଥଇଥାନ ନିମନ୍ତେ ଶ୍ରମ ଏବଂ ପୁଲିସ ବିଭାଗର ମିଳିତ ଉଦ୍ୟମରେ ଏକ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲା ଶ୍ରମ ଉପକମିଶନର ରବୀନ୍ଦ୍ର କୁମାର ବାର୍ଲା ଯୋଗଦେଇ ଶିଶୁ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ, ସେମାନଙ୍କର ଉଦ୍ଧାର ଏବଂ ଥଇଥାନ ଉପରେ ଗୁରୁତ୍ୱାରୋପ କରିଥିଲେ। ରାୟଗଡ଼ା ଜିଲ୍ଲାର ଅଶୋକ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ପରିଷଦ ପକ୍ଷରୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ସହଯୋଗରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 300ରୁ ଉର୍ଦ୍ଧ୍ୱ ହିତାଧିକାରୀ ସେମାନଙ୍କ ନାମ ପଞ୍ଜୀକୃତ କରିଛନ୍ତି। ଦେଶରେ ବିକାଶ, ଶିକ୍ଷାଗତ ପ୍ରସାର ଏବଂ ସାଂସ୍କୃତିକ ସଂରକ୍ଷଣରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରି ଆଜି ସମଗ୍ର ଦେଶରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। 1927 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବାର ନାମ ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଯାଇଥିଲା ଏବଂ ପରେ ଏହା ଆକାଶବାଣୀ ନାମରେ ନାମିତ ହୋଇଥିଲା।
ଦଶନ୍ଧି ବ୍ୟାପୀ ବିଭିନ୍ନ ବର୍ଗର ବିଶ୍ୱସ୍ତ ଶ୍ରୋତାଙ୍କ ନିକଟରେ ଶିକ୍ଷା ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ର ସମ୍ବନ୍ଧୀୟ ସୂଚନା ପହଞ୍ଚାଇବା ସହ

0: ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁଦୀର୍ଘ ଯାତ୍ରା ଜାରି ରଖିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 17ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ସ୍ଥାପନ ହେବ ଫାଷ୍ଟ ଟ୍ରାକ୍ କୋର୍ଟ। ବାହୁଡ଼ା ଯାତ୍ରାରେ ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ ଚତୁର୍ଦ୍ଧା ମୂର୍ତ୍ତି। ସରକାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରଖିଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଆସନ୍ତା ମାସ 21 ତାରିଖରେ ହେବ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ପ୍ରସଙ୍ଗ ରଚନା ଏବଂ ଉପସ୍ଥାପନା ଡକ୍ଟର।

ଆଜିର ପ୍ରସଙ୍ଗ ସୂଚନା ସଂସ୍କୃତି ଓ ଗଣତନ୍ତ୍ରର ପ୍ରତୀକ ଜାତୀୟ ପ୍ରସାରଣ ଦିବସ ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର ଭାରତୀୟ ଗଣମାଧ୍ୟମ ଏବଂ ପ୍ରସାରଣ ଇତିହାସରେ ଆଜି ହେଉଛି ଏକ ସ୍ମରଣୀୟ ଦିବସ। 1927 ଜୁଲାଇ ମାସ 23 ତାରିଖରେ ତତ୍କାଳୀନ ବମ୍ବେଠାରେ ବେସରକାରୀ ସଂସ୍ଥା ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ ଆଇବିସି ଦ୍ୱାରା ଦେଶର ପ୍ରଥମ ବେତାର ପ୍ରସାରଣ ଆରମ୍ଭ କରାଯାଇଥିଲା। ଏହି ଐତିହାସିକ ଦିନଟିକୁ ସ୍ମରଣ କରି ଆଜି ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। ତେବେ ସମୟକ୍ରମେ ଏହି ବେସରକାରୀ ସଂସ୍ଥାଟି ସରକାରଙ୍କ ନିୟନ୍ତ୍ରଣକୁ ଆସି ଅଲ୍ ଇଣ୍ଡିଆ ରେଡିଓ ଆକାଶବାଣୀ ଭାବେ ପରିଚିତ ହେଲା। ପରବର୍ତ୍ତୀ ସମୟରେ ଟେଲିଭିଜନ ସେବା ଦୂରଦର୍ଶନ ସହିତ ଯୋଡ଼ି ହେବା ସହ ଏବେ ପ୍ରସାର ଭାରତୀ ଅଧୀନରେ ଦେଶର କୋଣ ଅନୁକୋଣରେ ପହଞ୍ଚିପାରୁଛି। 1923 ଜୁନ୍ ମାସରେ ବମ୍ବେରୁ ରେଡିଓ କ୍ଲବର ପ୍ରଥମ ପ୍ରସାରଣ ସହିତ ଏ କ୍ଷେତ୍ରରେ ଭାରତର ଯାତ୍ରା ଆରମ୍ଭ ହୋଇଥିଲା। ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ ସହିତ ଦେଶରେ ସଂଗଠିତ ରେଡିଓ ପ୍ରସାରଣର ଅୟମାରମ୍ଭ ହୋଇଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିସ୍ତାର ଲାଭ କରିବା ସହିତ 1956 ଆକାଶବାଣୀ ଭାବରେ ଅଧିକ ପରିଚିତ ହୋଇଥିଲା। ଅଲ୍ ଇଣ୍ଡିଆ ରେଡିଓ ମାଧ୍ୟମରେ ଦେଶବ୍ୟାପୀ ପାଖାପାଖି 590 ଅଧିକ ଷ୍ଟେସନ ପରିଚାଳିତ ହେଉଛି। ଜନସଂଖ୍ୟାର ପ୍ରାୟ 98% ଲୋକଙ୍କ ପାଖରେ ଏହା ପହଞ୍ଚିପାରୁଛି। 23 ଭାଷା ଏବଂ ପାଖାପାଖି 146 ଉପଭାଷାରେ ଅଲ୍ ଇଣ୍ଡିଆ ରେଡିଓ ତା'ର କାର୍ଯ୍ୟକ୍ରମ ପ୍ରସାରଣ କରୁଛି। ଦେଶର ବିକାଶରେ ପ୍ରସାରଣ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ସ୍ୱାଧୀନତା ସଂଗ୍ରାମ ସମୟରେ ରେଡିଓ ସୂଚନା ପ୍ରସାରଣ ଓ ଏକତା ବୃଦ୍ଧିର ଏକ ଶକ୍ତିଶାଳୀ ମାଧ୍ୟମ ରହିଥିଲା। ସ୍ୱାଧୀନତା ପରେ ଏହା ସାକ୍ଷରତା, ସ୍ୱାସ୍ଥ୍ୟ ସଚେତନତା ଏବଂ କୃଷିଜ୍ଞାନକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ସହାୟକ ହେଉଛି। ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ଏହା ଅଧିକ ଜନାଦୃତ ହୋଇପାରିଛି। ଏପରିକି ଅଲ୍ ଇଣ୍ଡିଆ ରେଡିଓର ବିଦେଶ ସେବା ବିଭାଗ ପକ୍ଷରୁ 100 ଅଧିକ ଦେଶରେ ପ୍ରସାରଣ ଜାରି ରହିଛି। ଆନ୍ତର୍ଜାତିକ ସ୍ତରରେ ଭାରତର ସ୍ୱରକୁ ଏହା ପହଞ୍ଚାଇବା ସହିତ ପ୍ରବାସୀ ଭାରତୀୟଙ୍କ ସହ ଯୋଗାଯୋଗ ରକ୍ଷା କରିପାରୁଛି। ପ୍ରଯୁକ୍ତି ବିଦ୍ୟା ବ୍ୟବହାର ମାଧ୍ୟମରେ ଏଫ୍ଏମ୍ ଚ୍ୟାନେଲଗୁଡ଼ିକର ପ୍ରଚଳନ ଏବଂ ଡିଜିଟାଲ୍ ଟ୍ରାନ୍ସମିଶନକୁ ପରିବର୍ତ୍ତନ ଆଧୁନିକୀକରଣ ପ୍ରତି ଆକାଶବାଣୀର ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଅନ୍ୟ ପ୍ରକାରେ କହିଲେ, ଜାତୀୟ ପ୍ରସାରଣ ଦିବସ କେବଳ ପରିବର୍ତ୍ତିତ ପ୍ରଯୁକ୍ତିବିଦ୍ୟା ପ୍ରଗତିକୁ ପ୍ରକାଶ କରେ ନାହିଁ, ବରଂ ଅନ୍ୟ ରାଷ୍ଟ୍ରରେ ଥିବା ପ୍ରବାସୀ ଭାରତୀୟଙ୍କୁ ସୂଚନା ପ୍ରଦାନ, ଶିକ୍ଷା, ମନୋରଞ୍ଜନ ଏବଂ ଏକତ୍ରିତ କରିବା ପାଇଁ ଏକ ସ୍ଥାୟୀ ଶକ୍ତିଶାଳୀ ମାଧ୍ୟମକୁ ପ୍ରଦର୍ଶନ କରୁଛି। ଏପରିକି ଡିଜିଟାଲ୍ ଯୁଗରେ ଦେଶ ଅଗ୍ରଗତି କରିବା ସହିତ ସାର୍ବଜନୀନ ସେବା ପ୍ରସାରଣର ନୀତିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ସ୍ୱାଧୀନତା ପୂର୍ବରୁ ଭାରତରେ ଆରମ୍ଭ ହୋଇଥିବା ପ୍ରସାରଣ ସେବା ଇତିମଧ୍ୟରେ ବ୍ୟାପକ ବିବର୍ତ୍ତନ ଦେଇ ଗତି କରୁଛି। ଏହି କ୍ଷେତ୍ରକୁ ନିୟନ୍ତ୍ରଣ କରୁଥିବା ନୀତିଗୁଡ଼ିକ ଅଧିକ ଉଦାରୀକରଣ ଏବଂ ବିବିଧ ଦୃଶ୍ୟପଟ ସହ ପରିବର୍ତ୍ତିତ ହୋଇଚାଲିଛି। ଗ୍ରହଣ କରାଯାଉଥିବା ସଂସ୍କାରମୂଳକ ପଦକ୍ଷେପ, ପ୍ରଯୁକ୍ତିବିଦ୍ୟା ଉନ୍ନତି, ସାମାଜିକ ଆବଶ୍ୟକତା ଏବଂ ସ୍ୱାଧୀନ ଅଭିବ୍ୟକ୍ତିର ସାମ୍ବିଧାନିକ ଅଧିକାରକୁ ଏହା ପ୍ରତିଫଳନ କରୁଛି। ପରିବର୍ତ୍ତିତ ନିୟାମକ ଢାଞ୍ଚା, ନିରନ୍ତର ଭାବେ ଜନସ୍ୱାର୍ଥ, ଜାତୀୟ ସୁରକ୍ଷା ଏବଂ ବହୁବିଧ ପ୍ରସଙ୍ଗର ବର୍ଦ୍ଧିତ ଚାହିଦାକୁ ସନ୍ତୁଳିତ କରିବା ଲକ୍ଷ୍ୟ ନେଇ ଏକ ଅନୁକୂଳ ପରିବେଶ ସୃଷ୍ଟି କରୁଛି। ଏହି ନୀତିଗୁଡ଼ିକ ସାମାଜିକ ଦାୟିତ୍ୱ ସହିତ ବାକ୍ ସ୍ୱାଧୀନତା ଏବଂ ନିୟନ୍ତ୍ରିତ ଇକୋସିଷ୍ଟମ ସୃଷ୍ଟି କ୍ଷେତ୍ରରେ ବିକଶିତ ହେଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଜାତୀୟ ପ୍ରସାରଣ ନୀତି ଏକ ସଶକ୍ତ ଭବିଷ୍ୟତକୁ ପରିଭାଷିତ କରିବା ନେଇ ଲକ୍ଷ୍ୟ ରଖିଛି। ପ୍ରସାରଣ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିମଧ୍ୟରେ

0: ଡିଜିଟାଲ ଇଣ୍ଡିଆ, ଭାରତ ନେଟ୍, ପ୍ରସାରଣ ଭିତ୍ତିଭୂମି ନେଟୱର୍କ ବିକାଶ ଏବଂ ପ୍ରସାରଣର ସ୍ୱୟଂଚାଳିତକରଣ ଆଦି ଅନ୍ତର୍ଭୁକ୍ତ। ସମ୍ପ୍ରଦାୟ ଭିତ୍ତିକ ରେଡିଓ ଷ୍ଟେସନ ସ୍ଥାପନ ପାଇଁ ସରକାର ସହାୟତା ଯୋଜନା ପ୍ରଣୟନ କରିଛନ୍ତି। ଏହା ମାଧ୍ୟମରେ ଗତ 12 ବର୍ଷ ମଧ୍ୟରେ ଗୋଷ୍ଠୀ ରେଡିଓ ଷ୍ଟେସନ ସଂଖ୍ୟା ପାଖାପାଖି 500କୁ ବୃଦ୍ଧି ପାଇଛି। ଏପରିକି ରେଡିଓ ପ୍ରସାରଣକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ସରକାର ଏଫ୍ଏମ୍ ରେଡିଓ ଚ୍ୟାନେଲ ଆବଣ୍ଟନ ପାଇଁ ଏକ ସ୍ୱଚ୍ଛ ଇ ନିଲାମ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି। ଏହା ମାଧ୍ୟମରେ ଦେଶର 100% ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି। ଶେଷରେ ଏତିକି କୁହାଯାଇପାରେ, ଆଜିର ଦିବସ କେବଳ ସ୍ମରଣର ଏକ ମାଧ୍ୟମ ନୁହେଁ, ବରଂ ଗଣତନ୍ତ୍ରକୁ ମଜବୁତ କରିବା ଏବଂ ସାଧାରଣ ଜନତାଙ୍କ ସ୍ୱରକୁ ସମ୍ମାନ ଦେବାର ଏକ ପ୍ରକୃଷ୍ଟ ଉଦାହରଣ। ଆସନ୍ତୁ ଏହି କ୍ଷେତ୍ର ସହ ଜଡ଼ିତ ସମସ୍ତ ଅଂଶୀଦାର, କଳାକାର ଏବଂ କର୍ମଚାରୀଙ୍କ ନିଷ୍ଠା ଓ ଶ୍ରମକୁ ସମ୍ମାନ ପ୍ରଦର୍ଶନ କରିବା।
1: ଶୁଣିଲେ ଆଜିର ପ୍ରସଙ୍ଗ। ଉପସ୍ଥାପନାରେ ଥିଲେ ସତ୍ୟରଞ୍ଜନ ମହାପାତ୍ର, ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ରହିଛେ। ପହିଲା ପାଞ୍ଚଟା ଠାନେ ଥିବା ରାଜ୍ୟମାନଙ୍କର ଭିତରୁ ପୂର୍ବ ଆଉ ଉତ୍ତର ଭାରତନୁ ଖାଲି ଓଡ଼ିଶା ହିଁ ଇ ଜାଗାନ ରହିଛେ। ରାଜ୍ୟର ଇ ସଫଳତା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟର ଶିଳ୍ପପତି ଓ ଶିଳ୍ପ ସଂଘ ତରଫୁ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଏ ଅବସରରେ କହିଛନ୍, ଇ ମାନ୍ୟତା ଟିମ୍ ଓଡ଼ିଶାର ମନୋବଲକେ ବଢ଼େଇଛେ। ଖାଲି ଶିଳ୍ପ ନୁହେଁ, ଅର୍ଥନୈତିକ ଅଭିବୃଦ୍ଧି ଥିବିଲ ଓଡ଼ିଶାକେ ପହିଲା ପାଞ୍ଚଟା ଜାଗାନ ନେବାର ଲକ୍ଷ୍ୟ ରଖାଯାଇଛେ। ଗଲା ଦିବସରେ ରାଇଜେ 3,00,000 କୋଟିନୁ ଅତକା ଟଙ୍କାର ପୁଞ୍ଜି ନିବେଶ ହୋଇସାରିଛେ। 453 ଶିଳ୍ପ ପ୍ରକଳ୍ପ ମଞ୍ଜୁରୀ ହୋଇକରି 9,50,000 କୋଟି ଟଙ୍କାର ପୁଞ୍ଜି ନିବେଶ ଆସବାର ଆଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍। ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ଲାଗି ମହଙ୍ଗା ଭତ୍ତାକେ 5% ବଢ଼େଇଛନ୍। ଇଥିଲାଗି ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା 257%ରୁ 262% ବଢ଼ିଛେ। ଇଟା ପିଛିଲା ଭାବେ ଜାନୁଆରୀ ମାସନୁ ଲାଗୁ ହେବା। ବଢ଼ିଥିବାର ମହଙ୍ଗା ଭତ୍ତା ଜୁଲାଇ ମାସର ଦରମା ସାଙ୍ଗେ ମିଲ୍ବା ବୋଲି ଜଣାପଡ଼ିଛେ, ଯେନ୍ଥିର୍ଲାଗି ସବୁ ସରକାରୀ କର୍ମଚାରୀ ଓ ପେନ୍ସନ୍ଧାରୀମାନେ ଉପକୃତ ହେବେ। ରାଇଜେ ସହରାଞ୍ଚଳ ବିକାଶ ପ୍ରକ୍ରିୟାକେ ତୁର୍ତ୍ତି ସରଳ ଆଉ ପୌରାଞ୍ଚଳମାନଙ୍କେ ଶାସନ ବ୍ୟବସ୍ଥାଥି ସୁଧାର ଆନ୍ବାର ଲକ୍ଷ୍ୟ ନେଇକରି ରାଜ୍ୟ ସରକାର ପୌର ସଂସ୍ଥା ଓ ସ୍ମାର୍ଟ ସିଟି ଲିମିଟେଡ୍ମାନଙ୍କର ଆର୍ଥିକ କ୍ଷମତା ପରିସରକେ ସଂଶୋଧିତ କରିଛନ୍। ଇ ବାବଦେ ନଗର ଉନ୍ନୟନ ବିଭାଗ ତରଫୁ ବିଜ୍ଞପ୍ତି ବାହାରିଛି। ସଂଶୋଧିତ କ୍ଷମତା ଅନୁସାରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଆଉ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ର ଏମ୍ଡିଙ୍କର ଆର୍ଥିକ କ୍ଷମତାକେ ମହାନଗର ନିଗମର କମିଶନରଙ୍କ ସାଙ୍ଗେ ସମାନ କରାଯାଇଛି। ଇଥିଲାଗି ରାଜ୍ୟର ସହରାଞ୍ଚଳମାନଙ୍କେ ନାଗରିକ ଭିତ୍ତିଭୂମି ଆଉ ଜନକଲ୍ୟାଣକାରୀ ଯୋଜନାମାନଙ୍କର ସମିଆ ଭିତରେ କାର୍ଯ୍ୟକାରିତା ସୁନିଶ୍ଚିତ ହୋଇପାରବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଦେଶର ବିକାଶ, ଶିକ୍ଷାଗତ ପ୍ରସାରଣ ଆଉ ସାଂସ୍କୃତିକ ସଂରକ୍ଷଣ ଦିଗେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକେ ସୁର୍ତ୍ତା କରିକରି ସାରା ଦେଶେ ଆଜି ପାଳନ ହେଉଛେ ଜାତୀୟ ପ୍ରସାରଣ ଦିବସ। 1927 ଆଜିର ଦିନେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନଥି ବମ୍ବେ ଷ୍ଟେସନ୍ରୁ ଦେଶର ପହିଲା ରେଡ଼ିଓ ପ୍ରସାରଣ ମୂଲ ହୋଇଥିଲା। 1936 ଜୁନ୍ 8 ଭାରତୀୟ ପ୍ରସାରଣ ସେବାର ନାଁ ଅଲ୍ ଇଣ୍ଡିଆ ରେଡ଼ିଓ ରଖାଯାଇଥିଲା। ପଛେ ଇତାର ନାଁ ଆକାଶବାଣୀ ରଖାଯାଇଥିଲା। ଗଲା 90 ହେଲା ଭିନ୍ ଭିନ୍ ବର୍ଗର ଶ୍ରୋତାମାନଙ୍କର ପାଖେ ଶିକ୍ଷା, ସ୍ୱାସ୍ଥ୍ୟ ଓ ମନୋରଞ୍ଜନ ବାଗିର ଭିନ୍ ଭିନ୍ କ୍ଷେତ୍ରର ସୂଚନା ପହଞ୍ଚେଇକରି ଆକାଶବାଣୀ ନିଜର ଗୋଟିଏ ଭିନ୍ନେ ଛାପ ଛାଡ଼ିପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 26 ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 136 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଇଥିର୍ଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୁକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800117800 ଡାଏଲ୍ କରିକରି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ଆଇବା କାଲି ତକ ଲୁକେ ନିଜର ମତାମତ ଦେଇପାରିବେ। ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପନ ଆଜି ମହାପ୍ରଭୁମାନେ ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଜନ୍ମବେଦିନ ଦର୍ଶନ ଦେଇଛନ୍। ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ଲାଗି ସବୁ ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛେ। ଆଇବାକାଲି ବାହୁଡ଼ା ଯାତ୍ରା ଥିବାରୁ ଆଜି ସନ୍ଧ୍ୟା ଦର୍ଶନ 6 ତକ ଚାଲିଥିଲା। ତା ଋତୁରୁ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ କରାଯାଇଥିଲା। ଦର୍ଶନ ବନ୍ଦ ଉତ୍ତରୁ ସନ୍ଧ୍ୟା ଧୂପ ଆଳତି ନୀତି କରାଯାଇଛି। ତାର ପରେ ବଡ଼ସିଂହାର ଭୋଗ ହୋଇକରି ପହୁଡ଼ ଆଳତି ନୀତି କରାଯିବା। ବାହୁଡ଼ା ଯାତ୍ରାର ଠିକ୍ ଭାବେ ପରିଚାଳନା ଲାଗି 205 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ୍ କଟକଣା ଆଜି ବେଲବୁଡ଼ୁ ଲାଗୁ କରାଯିବାରକେ ଥିବାର ବେଳେ ଭିଡ଼ ନିୟନ୍ତ୍ରଣ ଆଉ ସୁରକ୍ଷାକେ ନେଇକରି ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍।
1: ଆଡ଼ପ ମଣ୍ଡପରେ ଭକ୍ତ ଶ୍ରଦ୍ଧାଳୁମାନେ ଆଜି ସକାଳୁ ବଡ଼ି ଭୋରରୁ ଦର୍ଶନ କରୁଛନ୍ତି ଏବଂ ଆଜି ସମସ୍ତ ସେବାୟତମାନଙ୍କ ସହଯୋଗରେ ସମନ୍ତମ ସମନ୍ୱୟରେ ନୀତିକାନ୍ତି ମଧ୍ୟ ଠିକ୍ ହିସାବରେ ସମାପିତ ହୋଇଛି ଏବଂ ଆମେ ଆଶା କରୁଛୁ ବାକି ଯାହା ବି ନୀତି ଅଛି ଠିକ୍ ହିସାବରେ ରହିବ। କାରଣ ସନ୍ଧ୍ୟା ଦର୍ଶନରେ ଦର୍ଶନ ବନ୍ଦ ହେଲା ପରେ ଶୋଧ କରାଯିବ ଏବଂ ତାପରେ ସେନାପଟା ଲାଗି ପାଇଁ ବାକି ଅନ୍ୟାନ୍ୟ ଯାହା ବି ନୀତି ଅଛି ଗୁପ୍ତ ନୀତି ରହିତା ସେବକ ଏବଂ ଅନ୍ୟାନ୍ୟ ସେବକମାନେ ଯାହା କରିବେ। ଗତ ରାତିରେ ଶ୍ରୀଜୀଉମାନେ ପହୁଡ଼ ମଧ୍ୟ ଯାଇଛନ୍ତି ତେଣୁ ଆମେ ଆଶା କରିବା ବାକି ଯାହା ବି ଦେବନୀତି ରହିଛି ଠିକ୍ ହିସାବରେ ସମ୍ପାଦିତ ହେବ।
0: ପରମ୍ପରା ଅନୁସାରେ ଆଇବାକାଲି ମାଉସୀ ମା ହାତୁ ପୋଡ଼ପିଠା ଖାଇକରି ମହାପୁରୁମାନେ ବାହୁଡ଼ା ଯାତ୍ରାଥି ବାହାରିବେ। ବାହୁଡ଼ା ଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ନ ପହ ପହ 4 ମଙ୍ଗଳ ଆଳତି, ମୈଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ବାଗିର ଭିନ୍ ଭିନ୍ ନୀତିକାନ୍ତି କରାଯିବା। ମଇଦାନର 12 ବାହୁଡ଼ା ପହଣ୍ଡି ହୋଇକରି ଦ୍ୱିପହରର 2:30 ଆଡ଼େ ଗଜପତି ମହାରାଜଙ୍କର ଛେରା ପହଁରା ନୀତି କରାଯିବା। ତା ଋତୁରୁ 3-4 ଭିତରେ ଘୋଡ଼ା ଲଗାଯାଇକରି ରଥ ଘିଚା ମୂଲ ହେବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି।

0: ସମ୍ବଲପୁର ଆଞ୍ଚଳିକ ସମ୍ବାଦ ଶୁଣିଲି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ପାଇଁ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ଆଲୋଚନା ପାଇଁ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ପ୍ରସ୍ତାବ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ରୋମାନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ସିକ୍କିମ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା ଘଟଣାରେ ସମସ୍ତ 25 ଜଣଙ୍କ ମୃତଦେହ ଉଦ୍ଧାର। ଏବଂ ହରାରେଠାରେ ଚାଲିଥିବା T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ସମ୍ମୁଖରେ 126 ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଜିମ୍ବାୱେ। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟମାନଙ୍କ ବିକ୍ଷୋଭ ଜାରି ରହିବା ଯୋଗୁଁ ସଂସଦର ଉଭୟ ସଦନକୁ ଆଜି ପାଇଁ ମୁଲତବୀ ରଖାଯାଇଛି। ଆଜି ଦ୍ୱିତୀୟ ମୁଲତବୀ ପରେ ଅପରାହ୍ନ 2:00 ଲୋକସଭା ସମ୍ମିଳିତ ହେବା ପରେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ସହ ପୁଣି ହଟ୍ଟଗୋଳ କରିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଦିଲ୍ଲୀପ ସାଇକିଆ ଗୃହ ସୁପରିଚାଳନା ଲାଗି ବିରୋଧୀ ସଦସ୍ୟଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ସେମାନେ ସେଥିପ୍ରତି କର୍ଣ୍ଣପାତ କରିନଥିଲେ, ଫଳରେ ଶ୍ରୀ ସାଇକିଆ ଆଜି ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପୂର୍ବରୁ ଲୋକସଭା ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12:00 ଏକତ୍ର ହେବା ପରେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା ପାଇଁ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ବିରୋଧୀ ଦଳ ଦ୍ୱାରା ନିର୍ଦ୍ଧାରିତ ସମୟରେ ସରକାର ଉଭୟ ସଦନରେ ଏ ସମ୍ପର୍କରେ ଆଲୋଚନା କରିବା ଲାଗି ପ୍ରସ୍ତୁତ ଥିବା ଜଣାଇସାରିଛନ୍ତି। ଶ୍ରୀ ରିଜିଜୁ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଏହି ଘଟଣାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ କରାଯିବ ବୋଲି କହିସାରିଛନ୍ତି। ଶ୍ରୀ ରିଜିଜୁ ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆଲୋଚନା କରାଯିବାର ଆବଶ୍ୟକତା ରହିଛି ଏବଂ ଏଥିଲାଗି ବିରୋଧୀ ଦଳଗୁଡ଼ିକୁ କେବେ ବିତର୍କ କରାଯିବ ତାହା ସ୍ଥିର କରିବା ଲାଗି କହିଥିଲେ। ଶ୍ରୀ ରିଜିଜୁ ଏଥିଲାଗି କୌଣସି ସର୍ତ୍ତ ନ ରଖିବା ଲାଗି କଂଗ୍ରେସକୁ ଆହ୍ୱାନ ଦେଇଥିଲେ। ତେବେ ଶ୍ରୀ ରିଜିଜୁଙ୍କ ଆହ୍ୱାନ ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଇଥିଲେ, ଫଳରେ ପୀଠାସୀନ ଅଧିକାରୀ ଅପରାହ୍ନ 2:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଆଜି ସକାଳେ ଲୋକସଭାର କାର୍ଯ୍ୟଧାରା ଆରମ୍ଭ ହେବା କ୍ଷଣି ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀମାନେ ହଟ୍ଟଗୋଳ ସୃଷ୍ଟି କରିବା ଆରମ୍ଭ କରିଦେଇଥିଲେ। ତେବେ ପ୍ରଶ୍ନକାଳରେ ଅନ୍ୟ କୌଣସି ପ୍ରସଙ୍ଗରେ ଉପସ୍ଥାପନ କରିବା ଲାଗି ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀ ବିର୍ଲା କହିଥିଲେ। ସେ କହିଥିଲେ ସରକାର ବିରୋଧୀ ସଦସ୍ୟମାନଙ୍କୁ ଏ ସମ୍ପର୍କରେ ଆଲୋଚନା କରିବା ଲାଗି ପ୍ରସ୍ତୁତ ଥିବା ପୂର୍ବରୁ ଜଣାଇସାରିଛନ୍ତି।
2: सब दलों के साथ बैठकर हम चर्चा करने के लिए सरकार से भी बात करेंगे, सरकार भी चर्चा करने को तैयार है।
1: ତେବେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ମଧ୍ୟାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ଅପରାହ୍ନ 3:00 ତୃତୀୟ ଥର ମୁଲତବୀ ପରେ ଗୃହ ବସିବା କ୍ଷଣି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ କଂଗ୍ରେସ ନିଟ୍ ଘଟଣାରେ କେବଳ ବିକ୍ଷୋଭ ପ୍ରଦର୍ଶନ କରୁଛି କିନ୍ତୁ ଆଲୋଚନା ଚାହୁଁନାହିଁ। ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ଗୃହ ଚଳାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା, ଫଳରେ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ପୂର୍ବରୁ ଅପରାହ୍ନ 2:00 ଗୃହ ପୁନର୍ବାର ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ସଦସ୍ୟମାନେ ସ୍ଲୋଗାନ ଦେଇଥିଲେ। ମଧ୍ୟାହ୍ନ 12:00 ପ୍ରଥମ ମୁଲତବୀ ପରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ବିରୋଧୀ ଦଳ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଥିଲେ। ତେବେ ଗୃହରେ କ୍ରମାଗତ ହଟ୍ଟଗୋଳ ନେଇ କେନ୍ଦ୍ରମନ୍ତ୍ରୀ ତଥା ଗୃହର ନେତା ଜଗତ ପ୍ରକାଶ ନଡ୍ଡା ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଥିଲେ। ଆଜି ରାଜ୍ୟସଭାର କାର୍ଯ୍ୟଧାରା ଆରମ୍ଭ ହେବା ପରେ ଗୃହର ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ପ୍ରବଳ ବର୍ଷା ଏବଂ ତତ୍ଜନିତ ବିପର୍ଯ୍ୟୟ ଯୋଗୁଁ ଆସାମ, ଅରୁଣାଚଳ ପ୍ରଦେଶ, ଗୁଜରାଟ, ହିମାଚଳ

0: ଆହୁରି ସଶକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେଉଛି। ଏଥିରେ 10ଟି କ୍ରୀଡ଼ାରେ 74ଟି ଦେଶର ଖେଳାଳିମାନେ ଭାଗ ନେଉଛନ୍ତି। ପୁରୁଷ କ୍ରିକେଟରେ ଆଜି ହରାରେଠାରେ ଜାରି ରହିଥିବା T20 ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ 20 ଓଭରରେ 7 ୱିକେଟ୍ ହରାଇ 125 ରନ୍ ସ୍କୋର କରିଛି। ପ୍ରଥମେ ଟସ୍ ଜିତି ଭାରତ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏବେ ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ଜାରି ରଖିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ପାଇଁ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ଆଲୋଚନା ପାଇଁ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ପ୍ରସ୍ତାବ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ରୋମାନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ସିକ୍କିମ୍ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣାଧୀନ ଟନେଲ୍ ଭୁଷୁଡ଼ିବା ଘଟଣାରେ ସମସ୍ତ 25 ଜଣଙ୍କ ମୃତଦେହ ଉଦ୍ଧାର। ଏବଂ ହରାରେଠାରେ ଚାଲିଥିବା T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ସମ୍ମୁଖରେ 126 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଜିମ୍ବାୱେ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଶୁଣନ୍ତୁ। ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ଆଲେଖ୍ୟ ସୁବୋଧ ମେହେର, ଉପସ୍ଥାପନା ସତ୍ୟବ୍ରତ ବେହୁରା।
0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି, ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଗ୍ରାମୀଣ ରୋଜଗାର ଯୋଜନା ଅନ୍ତର୍ଗତ ନୂଆ ଆଇନ ବିଭିଜି ରାମଜିରେ 100 ଦିନ ପରିବର୍ତ୍ତେ 125 ଦିନର ରୋଜଗାର, 15 ଦିନ ମଧ୍ୟରେ କାମ ନ ମିଳିଲେ ବେକାରୀ ଭତ୍ତା, ସାପ୍ତାହିକ ମଜୁରୀ ଏବଂ ବିଳମ୍ବ ହେଲେ କ୍ଷତିପୂରଣର ବ୍ୟବସ୍ଥା ରହିଛି। ବଲାଙ୍ଗୀରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏହାର ଶୁଭାରମ୍ଭ କରି କହିଛନ୍ତି,
2: ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ ଗ୍ରାମୀଣ ଲଞ୍ଚିଂ ପ୍ରୋଗ୍ରାମଟା ଆମେ କରିଥିଲୁ। ଏହି ଭିତରେ ଆମ ରିପ୍ରେଜେଣ୍ଟେଟିଭ ଅଲ୍ ବ୍ଲକ ଲେଭେଲ ଅଫିସିଆଲ CDO ଜିଲ୍ଲା ପରିଷଦ DFO ଲାଇନ ଡିପାର୍ଟମେଣ୍ଟ ଅଫିସର ସମସ୍ତେ ପ୍ରେଜେଣ୍ଟ ଥିଲେ। ତ ଏହାଦ୍ୱାରା ଆଜି ଆମ ଜିଲ୍ଲାରେ ସ୍କିମ୍ ଇମ୍ପ୍ଲିମେଣ୍ଟେସନଟା ଷ୍ଟାର୍ଟ ହେବ। ଏହି ଭିତରେ 4ଟା ମେନ୍ କ୍ୟାଟାଗୋରିଜ୍ ରହୁଛି ଆଉ ଟୋଟାଲ 318 ନମ୍ବର ଅଫ୍ ପ୍ରୋଜେକ୍ଟସରେ ଲିଷ୍ଟ ଅଛି। ସେହି 4ଟା କ୍ୟାଟାଗୋରି ଭିତରେ ଆମର ଫାର୍ଷ୍ଟ ରହୁଛି କ୍ଲାଇମେଟ୍ ରିଜିଲିଏନ୍ସ ଗୋଟେ ରହୁଛି, ତାପରେ ରୁରାଲ ଇନଫ୍ରାଷ୍ଟ୍ରକ୍ଚର ଗୋଟେ ରହୁଛି, ୱାଟର ସେକ୍ୟୁରିଟି ରହୁଛି ଆଉ ରୁରାଲ ଇନଫ୍ରାଷ୍ଟ୍ରକ୍ଚର। ତ ଏଇଟା ଆମ ଜିଲ୍ଲା ପାଇଁ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ସ୍କିମ୍ଟା। ଆମେ ସମସ୍ତେ ଜାଣୁଛୁ ଆମ ଜିଲ୍ଲାରେ ମାଇଗ୍ରେସନ ପ୍ରୋନ୍ ବ୍ଲକ୍ସ ବି ଅଛି, ତ ସେଇଠି ଲାଇଭଲିହୁଡ଼ରେ କେମିତି ପ୍ରୋଭିଜନ୍ ହେବ ସେଇଟା ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଏହାର ନେକ୍ସଟ ଫିଚର ରହୁଛି AI ବେସ୍ଡ ପ୍ଲାନିଂଟା ବି ହେଉଛି, ଜିଓ ସ୍ପେସିଆଲ ମତଲବ ଆମର ଯେଉଁ ଲୋକାଲ ଲ୍ୟାଣ୍ଡଫର୍ମସ ଅଛି ୟା ଲୋକାଲ କ୍ଲାଇମେଟ ୱେଦର, ତାକୁ ସବୁକୁ ଏଇ ଭିତରେ ଇନକ୍ଲୁଡ଼ କରାହେଇଛି। ଆଉ ପାର୍ଟିସିପେଟରି ଆପ୍ରୋଚରେ ଏ ସ୍କିମ୍ ଇମ୍ପ୍ଲିମେଣ୍ଟେସନଟା ହେବ, ଷ୍ଟାର୍ଟିଂ ଫ୍ରମ୍ ଗ୍ରାମ ପଞ୍ଚାୟତ ଲେଭେଲ ଟୁ ଅପ୍ ଟୁ ନ୍ୟାସନାଲ ଲେଭେଲ। ଏଇଟା ଗୋଟେ ଆମର ସବୁବେଳେ ଇଣ୍ଟିଗ୍ରେଟେଡ୍ ପ୍ଲାନିଂ ଆପ୍ରୋଚଟା ଆମେ କରୁଛୁ।
0: ପବିତ୍ର ରଥଯାତ୍ରା ଅବସରରେ ବଲାଙ୍ଗୀର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭକ୍ତଙ୍କ ବ୍ୟାପକ ସମାଗମ ହୋଇଥିଲା। ରଥଯାତ୍ରା ପାଇଁ ସୂଚନା କେନ୍ଦ୍ର, ସିଧା ପ୍ରସାରଣ ଓ ଜରୁରୀ ସହାୟତାର ବ୍ୟବସ୍ଥା କରାଯାଇଥିଲା ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ କହିଛନ୍ତି।
3: ଅତ୍ୟନ୍ତ ମହା ଆଡମ୍ବର ପରମ୍ପରା ନୀତିକାନ୍ତି ଓ ଭକ୍ତିମୟ ପରିବେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ପ୍ରଭୁଙ୍କ ରଥଯାତ୍ରାକୁ ନେଇ ସମଗ୍ର ଜିଲ୍ଲା ଏବେ ଉତ୍ସବ ମୁଖର ଓ ଆଧ୍ୟାତ୍ମିକତାମୟ ହୋଇ ଉଠିଛି। ସକାଳୁ ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ବ୍ରାହ୍ମଣ ଓ ପୂଜକ ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜାର୍ଚ୍ଚନା, ମଙ୍ଗଳ ଆରତୀ, ମଞ୍ଜନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଏବଂ ପ୍ରଭୁଙ୍କ ନିକଟରେ ସ୍ୱାଦିଷ୍ଟ ଖେଚୁଡ଼ି ଭୋଗ ସମର୍ପଣ କରାଯାଇଥିଲା। ଏହାପରେ ଜୟ ଜଗନ୍ନାଥ ଧ୍ୱନି, ଘଣ୍ଟ, କାହାଳୀ ଓ ଶଙ୍ଖନାଦ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ହୃଦୟସ୍ପର୍ଶୀ ପହଣି ବିଜୟ ନୀତି ସମ୍ପନ୍ନ ହୋଇଥିଲା। ଜନସାଧାରଣଙ୍କ ସୁବିଧା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଟ୍ରାଫିକ୍ ନିୟନ୍ତ୍ରଣ ଓ ଭିଡ଼ ସମ୍ଭାଳିବା ପାଇଁ ପୋଲିସ ବଳ ମୁତୟନ କରାଯାଇଥିଲା।
0: ଲୁଇସିଙ୍ଗା ବ୍ଲକର ହୀରାପୁର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶିଶୁ ପୋଷଣ, ଆଧୁନିକ ଶିକ୍ଷା ଓ ପୋଷଣ ନିରୀକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି,
4: ଆମେ ପିଲାମାନଙ୍କର ସ୍ୱାସ୍ଥ୍ୟକୁ ବହୁତ ଗୁରୁତ୍ୱ ଦେଇଛୁ ଏବଂ ଆଗରୁ ପୋଷଣ ବାଟିକା କାର୍ଯ୍ୟକ୍ରମ ମାଧ୍ୟମରେ ତାପରେ ଗୋଟେ ସକ୍ଷମ ଅଙ୍ଗନବାଡ଼ିର ପରିକଳ୍ପନା କରାହେଇଛି, ଯେଉଁଥିରେ କି ଆଉ ଟିକେ ପିଲାମାନଙ୍କୁ ଖେଳନା କଥା ହଉ, ଖାଇବା କଥା ହଉ, ଶୁଦ୍ଧ ପାନୀୟ ଜଳ ଦେବା କଥା ହଉ, ପୋଷଣ ବାଟିକା ଗୋଟେ ତିଆରି କରାହବ ଯେଉଁଥିରେ କି କଦଳୀ ଗଛ ଥିବ, ଆମ୍ବ ଗଛ ଥିବ, ପିଲାମାନଙ୍କୁ ଆଉ ଟିକେ ଭଲ ପରିବେଶ ଦିଆହବ, ସେଥିପାଇଁ ଗୋଟେ ସୁବ୍ୟବସ୍ଥା କରାହେଇଛି। ଆଉ ସରକାରଙ୍କ ତରଫରୁ ଗୋଟେ ଏବେ ଅଙ୍ଗନବାଡ଼ି ଦିଦିମାନଙ୍କୁ ନୂଆ ମୋବାଇଲ ମଧ୍ୟ ଦିଆହେଇଛି, ମାଲ ନ୍ୟୁଟ୍ରିସନ୍ର ଇସ୍ୟୁକୁ ପୋଷଣକୁ ତାକୁ ଟ୍ରେକିଂ।

0: କରାଯାଇପାରିବ, କୋଭଳିଆ ଖାଦ୍ୟ ଦିଆଯାଉଛି ଏବଂ ଆଗାମୀ ଦିନରେ ଗୋଟେ ସୁସ୍ଥ ଓଡ଼ିଶା ଗଠନ କରିବା ପାଇଁ, ବିକଶିତ ଭାରତ ଗଠନ କରିବା ପାଇଁ ଆମର ପିଲାମାନଙ୍କୁ ମାନେ ଅଙ୍ଗନବାଡ଼ିକୁ ଆସୁଛନ୍ତି, ତାଙ୍କୁ ଆମେ ସୁସ୍ଥ କରିବା।
1: ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ବଲାଙ୍ଗୀରରେ ପୁଲିସ ଅଧିକାରୀମାନଙ୍କୁ ଶପଥପାଠ କରାଯାଇଛି। ପଶ୍ଚିମାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି, ଆଗାମୀ 3 ବର୍ଷ ମଧ୍ୟରେ ନିଶାଦ୍ରବ୍ୟ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଜାରି ରହିବ। ଜବତ ହୋଇଥିବା ପ୍ରାୟ 120 ଟଙ୍କାର ଗଞ୍ଜେଇ ମଧ୍ୟ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ଅମୃତ ଭାରତ ଷ୍ଟେସନ ଯୋଜନାରେ ପ୍ରାୟ 20 କୋଟି ଟଙ୍କା ବ୍ୟୟରେ ବଲାଙ୍ଗୀର ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆଧୁନିକ ଯାତ୍ରୀ ସୁବିଧା ସହ ଷ୍ଟେସନର ଉଦ୍ଘାଟନ କାର୍ଯ୍ୟକ୍ରମରେ ଜନପ୍ରତିନିଧି ଓ ରେଳ ବିଭାଗ ଅଧିକାରୀମାନେ ଯୋଗ ଦେଇଥିଲେ। ପାଟନାଗଡ଼ରେ ରାଜ୍ୟସ୍ତରୀୟ ତାଳ ତୈଳ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ତାଳ ତୈଳ ଚାଷ ବୃଦ୍ଧି ଦ୍ୱାରା ଚାଷୀଙ୍କ ଆୟ ବଢ଼ିବା ସହ ବିଦେଶରୁ ତୈଳ ଆମଦାନୀ ହ୍ରାସ ପାଇବ ବୋଲି କହିଛନ୍ତି। ଲୁଇସିଂହାରେ ଏକ୍ ପେଡ୍ ମାୟକେନାମ ଏବଂ ବିଧାୟକ ବନ ପ୍ରକଳ୍ପର ଶୁଭାରମ୍ଭ ହୋଇଥିବା ବେଳେ ସିଂହାନିମୁଣ୍ଡା ରାଜସ୍ୱ ମେଳାରେ 99 ଜଣ ଭୂମିହୀନ ହିତାଧିକାରୀଙ୍କୁ ଜମି ଆବଣ୍ଟନ ଓ 20 ଜଣଙ୍କୁ ଘରଡିଓ ପଟ୍ଟା ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ କୃଷି ସଂସାର ଶୁଣିପାରିବେ ବିଜ୍ଞାପନ ପରେ।
3: ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ।

0: ଚାଷୀ ଭାଇ ଭଉଣୀ ମାନେ ଆସିଥିସନ୍,
1: ହଏ
0: ସେମାନେ ତ କେତେ ନୂଆ ନୂଆ କଥା କହିଥିସନ୍, ଆରୁ କେତେ ବିଷୟ ଥିନେ ଆମେ ଜାଣି ପାରିଥିସୁ
1: ନୂଆ ନୂଆ ଜ୍ଞାନ କୌଶଳର କଥା।
0: ହଁ
1: ହଇ
0: ବିଶେଷଜ୍ଞ ଆଜ୍ଞା ମାନକେ ହେତିର୍ ଲାଗି ଏକା ବୈଠକ କେ ଡକା ହେଇଥିସି।
1: ହଏ
0: ସେମାନେ ଆମର ଚାଷୀ ଭାଇ ଭଉଣୀ ମାନକେ କେନ୍ତା କରି ନୂଆ ଜ୍ଞାନ ଦେଇ ପାରବେ,
1: ହଏ
0: ଆମର ଚାଷୀ ଭାଇ ଭଉଣୀ ମାନେ ସେଟା ଶୁଣିକରି ତାଙ୍କର ଚାଷ କାମ ନେ ଲଗାଲେ,
1: ହଏ
0: ନିଶ୍ଚେ ଆମର ଯେନ୍ ରେଡିଓ ମାଧ୍ୟମରେ ପ୍ରଚାର ପ୍ରସାର କରାଯାଉଛେ ସେଟା ସଫଲ ହେବାରେ
1: ଭାଇ। ଯେ ନାନୀ,
0: ହଁ
1: ଇଟା ତ ତୁଇ ଆର ମୁଇଁ କଥା ହେଲୁ ବଲ, ଆମର ରେଡିଓ ମାଧ୍ୟମରେ ଯେନ୍ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ସେମାନେ ବି ରେଡିଓରେ ଚାଷବାସ କାର୍ଯ୍ୟକ୍ରମ ପ୍ରସାର ହଉଛି, ନିଶ୍ଚେ ଶୁଣବେ କାଁ ବୋଲଛେ?
0: ନିଶ୍ଚେ ଶୁଣବେ, ଆମର କାର୍ଯ୍ୟକ୍ରମ ତ ବି ଆମର ଚାଷୀ ଭାଇ ଭଉଣୀ ମାନେ ଏକା ଶୁଣୁଛନ୍, ସେମାନେ ଯଦି ନିୟମିତ ହିସାବରେ ଯଦି ଶୁଣବେ ବେଲେ ଆର ଖୁବ ନୂଆ କଥା ଜାଣି ପାରବେ।
1: ଜାଣି ତ ହେବା, ଇ ଖର୍ଚ୍ଚା ବାର୍ତ୍ତାର କଥା କେ ଦେଖିଲେ ବି ବୋଲନୁ, ଉନ୍ନତ ପ୍ରଣାଳୀରେ ଚାଷ କଲେ ଖର୍ଚ୍ଚା ବି ଖଣ୍ଡେ ବେଶୀ ନେଇ ହେ କାଁ ବୋଲଛେ?
0: ହଇ ରେ ଭେ, ଆମେ ଯଦି ବିନା ପଇସା ଦେଇ କରି ଯଦି ଆମେ କିଛି ନୂଆ କଥା ପାଇ ପାରୁଛୁ, ନୂଆ କଥା ଜାଣି ପାରୁଛୁ, ବିନା କେନ୍ ଜାଗାକେ ଯାଇ କରିବି, ସେଥିର ଠିକ ମାଧ୍ୟମ ହଉଛେ ରେଡିଓ।
1: ରେଡିଓ
0: ଯେନ୍ଠାନେ ବି ବସଲୁ, ଯେନ୍ଠାନେ ବି ଶୋଇ କରି ଶୁଣିଲୁ, କି କେନ୍ ଜଙ୍ଗଲ ଜାଗାକେ ଯାଇଛୁ ମେଲେ ବି ସେନେ ବି ରେଡିଓ ବାଜବା,
1: ନହେଲେ କ୍ଷେତର ହିର ମୁଡେ ବସି କରି ବି ଶୁଣିଲୁ।
0: ଆଜିକାଲି ତ ଦେଖ ମୋବାଇଲ ଫୋନ ନେ ବି ରେଡିଓ ମାନେ ଅଛେ, ସେ ରେଡିଓ ବୋଲି କରି ଯେନ୍ ଆପ୍ ଅଛେ ସେଟାକେ ଯଦି ତୁଇ ଛୁଇଁଲୁ ବେଲେ ରେଡିଓ ଚାଲୁଛେ ନା। ଶିଳ୍ପୀ ଦଦା ଦଲ ବଲ ବି ଖେଟି ଗଲେ,
1: ମୁଇଁ ତ ଦେଖୁଛେ ନା ନାନୀ।
0: ଶିଳ୍ପୀ ଦଦା କେ ହେନ୍ତାଲେ ଆର ଖୋବ ବେଲ ନେଇ ଜଗୁ, ଶିଳ୍ପୀ ଦଦାର ନା ଛନେ ମୁଇଁ କହିଦେସି। ଶିଳ୍ପୀ ଦଦା ହଉଛନ୍ କ୍ଷିତିରାମ ସାହୁ ଆର ଦଲ ବଲ, ତ ଶୁଣୁ ହେନ୍ତାଲେ
1: ଶୁଣୁ।

0: ଶୁଣିଲି ନାନୀ?
1: ହଁ ମୁଇଁ ବି ଶୁଣିଲି।
0: କପି ତ ଗଲା ଆରୁ।
1: ଯେନ୍ତା ସୁନ୍ଦରା ଗାନା ସେନ୍ତା ସୁନ୍ଦରା ବାଜନା
0: ବାଜନା
1: ଯେ ଆମର ଶିଳ୍ପୀ ଦୋଦାର ଦଲ ବୋଲକେ ଧନ୍ୟବାଦ ଗୁଟେ ବି ଦଉଁ
0: ଦମା।
1: ଧନ୍ୟବାଦ ଦେବା ସାଙ୍ଗେ ସାଙ୍ଗରେ ଭେ ଆମେ ଯେନ୍ କଥା ହଉଥିଲୁ ଛନେ କାଗରୁ ବିଶେଷଜ୍ଞ ଆଜ୍ଞା ମାନେ ଆସନ୍ ସତ୍କେ ସତ୍ ଏଜ୍ ବି ଆଇଛନ୍ ବିଶେଷଜ୍ଞ ଆଜ୍ଞା ଗୋଟେ ଆଜ୍ଞା କେ ବିଷୟ ଥିନେ କହୁଛନ୍ ଆମେ ଯଦି ଆଜ୍ଞା ପାଖକେ ଯାଇକରି ଶୁଣିଲୁ ବେଲେ ଆର ଅଧିକା କଥା ଜାଣି
0: ପାରମୁ। ଆମର ଚାଷୀ ଭାଇ ମାନେ ଜାଣିଥିବେ ଯେ ବିହନ ଗୋଟେ ଆମର ଲାଗି ମୁଖ୍ୟ ଜିନିଷ। କେନ୍ତା କରି ଆମେ ଠିକ ବିହନ ପାଏମା, କେନୁ ପାଏମା, ଇଟା ଗୋଟେ ଆମର ଚିନ୍ତାର ବିଷୟ। ତ ଚାଷୀ ମାନେ କେନ୍ତା କରି ବିଶୋଧିତ ବିହନ ପାଇପାରବେ ସେ ବିଷୟରେ କହିବାର ଲାଗି ଆଜି ଆମର ବୈଠକକେ ଭବାନୀପାଟନା ଉପକୃଷି ନିର୍ଦ୍ଦେଶାଳୟ କଳାହାଣ୍ଡି ତରଫରୁ କୃଷି ବିଭାଗର ଓଭରସିଅର ଶ୍ରୀ ଲଦୁରାମ ଝାକର ଆଜ୍ଞା ଆଜି ଆମର ବୈଠକକେ ଆସିଛନ୍। ଆଜ୍ଞା ଆଜି କହିବେ ଚାଷୀମାନେ ବିଶୋଧିତ ବିହନ ପାଇବେ କିପରି। ତ ଝାକର ଆଜ୍ଞା ଜୁହାର।
2: ଜୁହାର ଆଜ୍ଞା, ଜୁହାର।
0: ତ ଆଜ୍ଞା ପ୍ରଥମ କରି କହନ୍ ଯେ ଆମର ଏଇ ଚାଷୀ ଭାଇମାନେ କେନ୍ତା କେନ୍ତା ଧାନ ବିହନ ବ୍ୟବହାର କରବାର ଦରକାର ଆଜ୍ଞା।
2: ଆଜ୍ଞା ଚାଷୀ ଭାଇମାନଙ୍କେ ମୋର ନମସ୍କାର। ପ୍ରଥମରେ ଆମେ ଯେକୌଣସି ଫସଲ ଭଲ ଅମଲ ପାଇବାକେ ହେଲେ ଆମକେ ଭଲ ବିହନ ଟିକେ ଦରକାର
0: ଆଜ୍ଞା।
2: ତେଣୁକରି ଆମେ କାଣା କର୍ମା, ପ୍ରଥମରେ ଆମେ ବିହନକେ ବାଛମା
0: ଆଜ୍ଞା।
2: ଚାଷୀ ଭାଇମାନେ କାଣା କରସନ୍, ନିଜର ନିଜର ପାଖରେ ସାଇତି ରଖିଥିବାର ଯେନ୍ ଧାନଟା
0: ଆଜ୍ଞା
2: ସେଟା ବ୍ୟବହାର କରସନ୍
0: ଆଜ୍ଞା।
2: କିନ୍ତୁ ସେଟା ଉପଯୁକ୍ତ ସଂରକ୍ଷଣ ତାର ପରିବେଶ ନେଇଥିଲେ ବିହନଟା ଜଳୀୟ ଅଂଶ ରୋଗପୋକ ଦ୍ୱାରା ଆକ୍ରାନ୍ତ ହେଇକରି ଠିକ୍ ହିସାବରେ ବିହନ ଉପଯୋଗୀ ନେଇ ରହେ। ତେଣୁକରି ତାକେ ଆମେ କାଣା କର୍ମା ନେ ଆମେ ପ୍ରାମାଣିକ ବିହନ
0: ଆଜ୍ଞା
2: ଆମର ସରକାରଙ୍କ ତରଫରୁ ଯେନ୍ଟା ରିହାତି ଦରରେ ମିଳୁଛେ
0: ଯେନ୍ଟା ଆଜ୍ଞା
2: ସାର୍ଟିଫାଏଡ୍ ସିଡ୍ ବୋଲି ଯେନ୍ କହେସନ୍
0: ଆଜ୍ଞା
2: ସେଟା ଆମେ ତାକେ ତାର ମାନେ ବ୍ୟବହାର କର୍ମା
0: ଆଜ୍ଞା।
2: ଆମରଟା ନିଜର କଲେ କିନ୍ତୁ ସେଟା କାଣା ହଉଛେ ଆମର ଅମଳରେ ବାଧା ହେଇଯାଉଛେ ଆର ଆମେ ଅମଳ କମ୍ ପାଇଲେ ଆମେ ଚାଷୀ ଭାଇମାନେ ଏକା କ୍ଷତି ପାଉଛନ୍
0: ଆଜ୍ଞା।
2: ତେଣୁକରି ଆମେ କେମିତି କରି ସରକାରଙ୍କର ରିହାତି ଦରରେ ଯେନ୍ ଯୋଗେଇ ଦଉଛନ୍ ବିହନଟା ସେଟା ଆମେ ନେଇକରି ବ୍ୟବହାର କର୍ମା।
0: ତ ଆଜ୍ଞା ଏଟା ଗୋଟେ ବହୁତ ସୁନ୍ଦର କଥା କହିଲେ ଯେ ଆମର ଚାଷୀ ଭାଇମାନେ ଯଦି ଠିକ୍ ବିହନ ନିର୍ବାଚନ କରବେ ଆଉ ଠିକ୍ ବିହନ ବ୍ୟବହାର କରିବେ ନିଶ୍ଚିତ ଭାବରେ ସେମାନେ ସୁଫଲ ପାଇପାରିବେ ଆଜ୍ଞା। ତ ଇନେ ଗୋଟେ ମୁଖ୍ୟ କଥା ହେଲା ଆଜ୍ଞା ଯେ ଆମର ଚାଷୀ ଭାଇମାନେ ଏ ବିହନ କେନ୍ଠାନୁ ପାଇବେ ଆଜ୍ଞା?
2: ଆଗରୁ ବିହନଟା କାଣା ହଉଥିଲା 2012 ଖରିଫ ପୂର୍ବରୁ
0: ଆଜ୍ଞା
2: ଆମର ବିଭିନ୍ନ ବ୍ଲକରେ ଦୁଇ ଦୁଇଟା ସେଲ୍ ସେଣ୍ଟର ଥିଲା
0: ଆଜ୍ଞା,
2: ଯେନ୍ଟା ଆମେ ବିହନ ବିକ୍ରୟ କେନ୍ଦ୍ର ବୋଲି କହୁଥିଲୁ। କିନ୍ତୁ ସେଟା କାଳକ୍ରମେ ବର୍ତ୍ତମାନ ପଞ୍ଚାୟତ ଲେଭେଲରେ ସେଟା ମିଳୁଛି
0: ଆଜ୍ଞା।
2: ସେଟା ଗ୍ରାମ ପଞ୍ଚାୟତ ସ୍ତରରେ ବେସରକାରୀ ଡିଲର ଆଉ ପେକ୍ସ ପ୍ରାଥମିକ ସମବାୟ ସମିତି ବୋଲିକରି କହୁଛନ୍, ଯେନ୍ଟାକି ଗୁଲାଘର ବି କହୁଛନ୍। ତ ସେ ଜରିଆରେ ଆମେ ଧାନ ରିହାତି ଦରରେ ଆମେ ପାଇପାରମା।
0: ତ ଇ ଯେନ୍ ଧାନ ପାଇବା କଥା ଆପଣ କହିଲେ ପଞ୍ଚାୟତ ମାଧ୍ୟମରେ
2: ଆଜ୍ଞା,
0: ଏଇଟା ସରକାରଙ୍କ ତରଫରୁ ଯୋଗାଣ ହେଉଛି କି ଆଉ ଏଇଟା ଆମର ବେସରକାରୀ ଭାବରେ ଯୋଗାଣ ହେଉଛି ଆଜ୍ଞା?
2: ନାଇଁ, ସରକାରୀ ହିସାବରେ ସେଇଟା ରିହାତି ଦରରେ ଆମକେ ଡିଲର ମାନେ ସେଟା ଯୋଗାଇ ଦେବେ, ସେଟା କିଣିକରି ଚାଷୀ ନେବେ
0: ଆଜ୍ଞା।
2: ଆଉ ସେଟା ବେସରକାରୀ ଡିଲର
0: ଆଜ୍ଞା,
2: ଯେନ୍ଟା ଓଡ଼ିଶା ଷ୍ଟେଟ୍ ସିଡ୍ କର୍ପୋରେସନ ବୋଲି ଅଛେ, ଓଡ଼ିଶା ବିହନ ନିଗମ ବୋଲି ଯେନ୍ଟା ଅଛେ, ସେ ତାଙ୍କର ଯେନ୍ ଡିଲର ମାନେ ରଖିଛନ୍ ପ୍ରତ୍ୟେକ ପଞ୍ଚାୟତରେ, ସେମାନଠାନୁ ସେମାନେ ରିହାତି ଦରରେ କିଣିକରି ନେବେ।
0: ତ ଇନେ ଗୋଟେ କଥା ଆଜ୍ଞା ମାନେ ପ୍ରଶ୍ନ ଉଠୁଛି ଯେ ଆମର ଚାଷୀ ଭାଇମାନେ ବି ଜାଣିବା ଲାଗି ଚାହୁଁଛନ୍ ଯେ ଗୋଟେ ଚାଷୀ ସେ କେତେ ପରିମାଣର ବିହନ ପାଇପାରବା ଆଜ୍ଞା?
2: ଏବେ ଗୋଟେ ଚାଷୀ ଛଅ ବସ୍ତା ବୋଲେ 1 କ୍ୱିଣ୍ଟାଲ 20 କେଜି
0: ଆଜ୍ଞା
2: ଧାନ ଆମେ ଦେଇପାରମୁ ଗୋଟେ ଡିଲର ଠାନୁ, ଗୋଟେ ଚାଷୀ ସେ ପାଇପାରବେ।
0: ତ ଇନେ ଏକର ପ୍ରତି କେତେ ବିହନ ଦରକାର ଆଜ୍ଞା?
2: ଆମର ଏକର ପ୍ରତି 24 କେଜି ଦରକାର, ହେକ୍ଟର ପ୍ରତି 60 କେଜି। ସେ ହିସାବରେ ଯେକୌଣସି ଜାଗାରେ ଆଗରୁ 30 କେଜିଆ ମିଳୁଥିଲା, କିନ୍ତୁ ଏବେ ସେଟା 20 କେଜିଆ ହେଇଯାଇଛି। ତେଣୁକରି 20 କେଜିଆ ଧାନ ଏକା ଆପଣ ମାନେ ପାଇପାରିବେ, ଆଉ ସେ ଜାଗାରେ ଆପଣ ଡିଲର ମାନଙ୍କ ଥ୍ରୁରୁ ପାଇପାରିବେ।
0: ଆଚ୍ଛା ଆଜ୍ଞା, ଇନେ ଗୋଟେ କଥା ଆଜ୍ଞା ପ୍ରଶ୍ନ ଉଠୁଛେ ଯେ ଆପଣ ଯେନ୍ କଥା କହିଲେ ସେଟା ହଉଛେ ଗୋଟେ ଛୋଟ ଚାଷୀ ଆଉ ମଧ୍ୟମ ଧରଣ ଚାଷୀ ଲାଗି କହିଲେ
2: ଆଜ୍ଞା।
0: ଜଣେ ବଡ଼ ଚାଷୀ ତାକେ ଅଧିକ ବିହନ ଦରକାର, ସେ କେନ୍ତା କରବା ଆଜ୍ଞା?
2: ଗୋଟେ ଜିନିଷ ହେଲା ଯେ ଚାଷୀମାନଙ୍କୁ ଅଧିକା ଦରକାର କରବା, ଯେତିକି ଆମର ସରକାରୀର ନିୟମ ଅଛେ ଜଣେକେ ଆମେ 6 ବସ୍ତା ପର୍ଯ୍ୟନ୍ତ ଦେଇପାରମୁ, ଗୋଟେ ଡିଲର ବି ଦେଇପାରବା। ତେଣୁକରି ନିଜର ଚାଷ ନିଜର ବି ଯେନ୍ ଧାନ ରଖିଥିବେ ସେଟା ବି ବିହନ ବିଶୋଧନ କରିକରି ସେଟା ଆମର ତାମାନେ ବିହନଟା ବ୍ୟବହାର କରିପାରିବେ।
0: ତ ଆଜ୍ଞା, ଯେତେବେଳେ ବି ଆମେ ଆଗେ ଚାଷ କରୁଥିଲୁ ଆମର ବୁଢ଼ା

0: ଆମର ଚାଷ କରୁଥିଲେ
1: ଆଜ୍ଞା, ଆଜ୍ଞା,
0: ଆମର ପୂର୍ବପୁରୁଷ ଯେତେବେଳେ ଚାଷ କରୁଥିଲେ
1: ଆଜ୍ଞା,
0: ସେମାନେ କାଣା କରୁଥିଲେ ଯେ ପ୍ରତି ବର୍ଷରେ ଧାନ କାଟୁଥିଲେ
1: ଆଜ୍ଞା,
0: ଆରୁ ବିହନ ଲାଗି ଅଲଗା ଶୁଖେଇକି ରଖି ଦଉଥିଲେ
1: ଆଜ୍ଞା,
0: ଆର୍ ବାକିଟାକେ ବିକା ଭଞ୍ଜା କରୁଥିଲେ
1: କରୁଥିଲେ,
0: ଖାନା ପିନା କରୁଥିଲେ
1: ଆଜ୍ଞା ଆଜ୍ଞା।
0: ତ ସେମାନେ ତାଙ୍କର ହିସାବରେ ସେତିକି ବେଳେ ବିହନକେ ବିଶୋଧନ କରୁଥିଲେ
1: ଆଜ୍ଞା,
0: ମୁଖିଆ ହିସାବରେ
1: ଆଜ୍ଞା ଆଜ୍ଞା।
0: ଆଜିକାଲି ତ ଭିନ୍ନ ଭିନ୍ନ ପ୍ରକାର ଉପାୟ ବି ହେଲାନା
1: ଆଜ୍ଞା,
0: ଆଉ ବିଭିନ୍ନ ପ୍ରକାର ଔଷଧକଷା ବି ହେଲାନା
1: ଆଜ୍ଞା ଆଜ୍ଞା।
0: ତ ଆମେ ଯେତେବେଳେ ପଞ୍ଚାୟତକେ ବିହନ ଆଣିଯିମା କି କୃଷି ବିଭାଗକେ ବିହନ ଆଣିଯିମା
1: ଆଜ୍ଞା,
0: ତ ଆମେ କେନ୍ତା କରି ଜାଣମା ଯେ ଇ ବିହନଟା ଠିକ ବିହନ ବୋଲିକିରି? ବସ୍ତା ଯେତେବେଳେ ଆଣମା ସେ ବସ୍ତାରେ କାଣା ଆମେ ଦେଖିଲେ ସେ ବସ୍ତା ବିହନଟା ଭଲ ବିହନ ବୋଲି ଆମେ
1: ଜାଣିପାରମା? ଆଜ୍ଞା, 20 kg ଧାନ ଗୋଟେ ବସ୍ତା ମିଳୁଛେ
0: ଆଜ୍ଞା,
1: ସେ ଜାଗାରେ ଗୋଟେ ନିଲିଆ ଗୋଟେ କାଗଜ ଗୋଟେ ଲାଗିଥିସି, ସେ ନିଲିଆ କାଗଜ କେ ଦେଖିବେ ସେ ଜାଗାରେ ବିହନର ଶୁଦ୍ଧତା ପ୍ୟୁରିଟି ବୋଲି କହିସନ
0: ଆଜ୍ଞା,
1: ଆଉ କେତେ ଜର୍ମିନେସନ୍ ହଉଛେ, କେତେ ଗଜା ହେଇପାରବା। ତ ସେ ସାର୍ଟିଫିକେଟ୍ଟା ସେଟା ଆମେ ଯେନ୍ତା ମାଟ୍ରିକ ପାସ୍ କଲେ ଜଣେ ଲୋକ ସାର୍ଟିଫିକେଟ୍ ଦରକାର, ସେ ଭଳିଆ ଧାନ ପାସ୍ କରବା ଜାଗେ ହେଲେ ଗୋଟେ ସେଟା ନୀଲି କଲର୍ର ଗୋଟେ କାଗଜ ସେନେ ଧାନର ବେଗ ଉପରେ ଲାଗିଥିସି, ସେଟା ହଉଛେ ତାର ସାର୍ଟିଫିକେଟ୍। ସେଟା ଆମେ ଜାଣମା ଯେ ପ୍ରକୃତିରେ ଏଇଟା ହଉଛେ ସାର୍ଟିଫାଏଡ୍ ଧାନ ବୋଲିକରି। ତ ଚାଷୀ ଭାଇମାନଙ୍କେ ମୁଇଁ ଗୋଟେ ଜିନିଷ କହିମି ଯେ ଆମେ ଯେନ୍ ଧାନ ସମୟରେ ଆମେ ଧାନ ବୁନ୍ବା ପୂର୍ବରୁ କାଣା କର୍ମା, ସେ ଭିତରେ ଗୋଟେ ଜରି ପୁଡ଼ିଆ ଥିବା ଆଜ୍ଞା, ସେ ଜରି ପୁଡ଼ିଆକେ ଦୟାକରି କୌଣସି ଲୋକ ନେଇ ଫିକିବେ। ସେନେ ବିହନ ବିଶୋଧନ ପାଇଁ ଗୋଟେ ଥିରାମ ବୋଲିକରି ଔଷଧ ଥିସି ଗୋଟେ ଜରି କାଗଜରେ
0: ଆଜ୍ଞା,
1: ତେଣୁକରି ସେ ଧାନକେ ଆଉ ସେ ଔଷଧକେ ଭଲ ଭାବରେ ଗୁଲେଇ ଦେବେ
0: ଆଜ୍ଞା,
1: ଯାହାଫଳରେ କି ବିହନ ଜନିତ ରୋଗରୁ ଆମେ ରକ୍ଷା ପାଇପାରମା
0: ଆଜ୍ଞା। ମାନେ ଯେତେବେଳେ ବି ଆମେ ବ୍ୟବହାର କରମା ସେ ବସ୍ତାର ଭିତର ଜରିକେ ଆମେ କାଢି କରି ଗୁଳେଇ କରି ଆମେ ବ୍ୟବହାର କରବାର। ତ ଆଜ୍ଞା, ଆପଣ ତ ଜାଣିଛନ୍ ଆମେ ଯେତେବେଳେ ସାନ ସାନ ଥିଲୁ କି ଆମର ପୂର୍ବପୁରୁଷ ମାନେ ଯେତେବେଳେ ଚାଷ କରୁଥିଲେ ସେତେବେଳେ ପୁରୁଣା ଧାନ ମାନେ ଥିଲା, ଯେନ୍ତା କି ହେଲା ଆସାମ ଚୁଡ଼ି ଥିଲା
1: ଆଜ୍ଞା,
0: କି ଆପଣଙ୍କର ଗେଲେଇ ଥିଲା
1: ଆଜ୍ଞା,
0: କି ଚିଙ୍ଗେର ଧାନ ବୋଲି ଗୋଟେ ଥିଲା
1: ଆଜ୍ଞା ଆଜ୍ଞା,
0: ସେଟା ତ ଆଜିକାଲି ଲୋପ
1: ହେଇଗଲା ନା।
0: ଏବେ ନୂଆ ନୂଆ କିସମର ଧାନ ମାନେ ଏବେ ବଜାରରେ
1: ମିଳୁଛି,
0: କୃଷି ବିଭାଗ ତରଫରୁ ମିଳୁଛି
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ତ ଏବେ ଗୋଟେ କଥା କହନ ଆଜ୍ଞା, ଯେ ଆମର ଚାଷୀ ଭାଇମାନେ ଜାଣିବା ଲାଗି ଚାହୁଁଛନ୍
1: ଆଜ୍ଞା,
0: ଯେ ବର୍ତ୍ତମାନ ଆପଣଙ୍କର କୃଷି ବିଭାଗ ତରଫରୁ ସବୁଠାରୁ ଭଲ ଭଲ ଧାନର କିସମ ମାନେ କାଁ କାଣା ଆଜ୍ଞା?
1: ସର୍ବପ୍ରଥମେ ହେଲା 100 ଦିନିଆ ଧାନ
0: ଆଜ୍ଞା,
1: ସେଟାକେ ଉଚା ଜମିରେ ଆମେ ବୁଣୁଛୁ, ଆଉ 100ରୁ 130 ଦିନିଆ ଧାନ ସେଟା ବେର୍ନା ଜମିରେ ବୁନା ହେବା, ଆଉ ବାହାଲ ଜମିରେ 130ରୁ ଉପରକେ ଯେନ୍ଟା ଅଛେ 160-150 ଦିନ ବଡ଼ ଧାନ ତାକେ ବିଳମ୍ବ କିସମ ଧାନ କହୁଛୁ। ଗୋଟେ ହଉଛି ସରଳ କିସମ ଧାନ, ଗୋଟେ ମଧ୍ୟମ କିସମ ଧାନ, ଆଉ ଗୋଟେ ବିଳମ୍ବ କିସମ ଧାନ। ଛୋଟ ଧାନ ଭିତରେ ଆମର ପାରିଜାତ, ଖଣ୍ଡଗିରି, ସହଭାଗୀ, ସଦାବାହାର ଇ ଭଳିଆ ଭେରାଇଟିର ଧାନ ମାନେ ଆସୁଛେ। ସେ ଭଳିଆ ମଧ୍ୟମ ଧରଣର ଯେନ୍ଟା ଅଛେ ସେଟା 100ରୁ 130 ଦିନ ଭିତରେ, ସେଟା ହେଲା ଆପଣଙ୍କର କୋଣାର୍କ, MTU 1001, MTU 1010, ଲଲାଟ, ଆଉ RGL 25-38 ବୋଲି ଗୋଟେ ଧାନ ଅଛେ ଏବେ ଭଲ ଅମଳ ଦଉଛେ। ସେ ଭଳିଆ ଧାନ ଯଦି ଆମେ ବ୍ୟବହାର କର୍ମା ବୋଲେ ଆମେ ଭଲ ଭାବରେ ଅମଳ ପାଇପାର୍ମା। ତାପରେ ବିଳମ୍ବ କିସମ ଆସୁଛେ ଆଜ୍ଞା, ଯେନ୍ଟା ଆମେ ବାହାଲ ଜମିରେ କର୍ମା ସେଟା ହଉଛେ ଗୋଟେ ହଉଛେ ପୂଜା, ସ୍ୱର୍ଣ୍ଣା, RGL 25-37, ସେଟା କହିଥିଲି 25-38 କିନ୍ତୁ ସେଟା ହଉଛେ ମଝିଆ ଧାନ 25-37। RGL 25-37 ହଉଛେ ବଡ଼ ଧାନ, ସେଟା 150 ଦିନ ହେସି। ତ ଏଇ ପ୍ରକାର ଭେରାଇଟି ଆମେ ଯଦି କରିପାରମା ବହୁତ ଅମଳ ପାଇପାରମା ଆର ଆମର ଉନ୍ନତି ଟିକେ ହେଇପାରବା।
0: ତ ଆଜ୍ଞା, ଇନେ ଗୋଟେ କଥା ମୁଁ ଆପଣଙ୍କୁ ପଚାରବା ଲାଗି ଚାହୁଁଛେ, ଆପଣ ନିଶ୍ଚିତ ଭାବରେ ଏଇଟା ଆପଣଙ୍କର ବ୍ୟକ୍ତିଗତ ଅନୁଭୂତି ବି ଆପଣଙ୍କର ଥିବା, ଆପଣ ତ ନିଶ୍ଚିତ ଭାବରେ ଗୋଟେ ଚାଷୀ ବି ହେଇଥିବେ
1: ଆଜ୍ଞା,
0: ଚାକିରି କରିବା ସାଙ୍ଗେ ସାଙ୍ଗେ
1: ଆଜ୍ଞା ଆଜ୍ଞା।
0: ତ କାଣା ହଉଛେ ଯେ ଆମେ ଯେତେବେଳେ ଖରାଦିନିଆ ଧାନ ଆମେ ଯେତେବେଳେ ଅମଳ କରୁଛୁ ଆଜ୍ଞା
1: ଆଜ୍ଞା,
0: ସେଟା ଆମର ମଣ୍ଡିରେ ବିକୁ ବିକୁ ଜୁଲାଇ ମାସ ଶେଷ ହେଇଯାଉଛି
1: ଆଜ୍ଞା ଆଜ୍ଞା।
0: ତ ବଡ଼ ଧାନ କରିବା ଦ୍ୱାରା ଲେଟ୍ରେ ହଉଛେ ଆର୍ ଆମେ ଲେଟ୍ରେ ତାକେ ବିକୁଛୁ, ଇତାର ଦ୍ୱାରା କାଣା ହଉଛେ ବେଳେ ବେଳେ ମଣ୍ଡି ବନ୍ଦ ହେଇଯାଉଛେ କି ବର୍ଷା ଆସିଲେ ଆମର ଚାଷୀ ଭାଇମାନେ କ୍ଷତିଗ୍ରସ୍ତ ହଉଛନ୍। ଇ ସମୟରେ ଆମେ କେନ୍ତା କରି ଆମେ ସନ୍ଧାନ କର୍ମା, କେନ୍ ସନ୍ଧାନ କଲେ ଆମେ ଜଲ୍ଦି ହେଇପାରବା ସେ ବିଷୟରେ କହନ। ଆଉ ତାର ପରେ ପରେ ଡିସେମ୍ବର ମାସେ ଯେନ୍ଟା ଧାନ ବି କାଟୁଛୁ
1: ଆଜ୍ଞା,
0: ସେ ଧାନ ଯଦି ଡିସେମ୍ବର ଭିତରେ ଆମେ ସରେଇ ପାରିଲୁ ତ ଭଲ କଥା, ନହେଲେ ଆଉ ଗୋଟେ ଚାଷ ଲାଗି ଆମେ ପ୍ରସ୍ତୁତ ହଉଛୁ
1: ଡବଲ ଧାନ ପାଇଁ।
0: ତ ଇ ଯେନ୍ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହଉଛନ୍, ତ ଇ ବିଶେଷ କରି ଯେନ୍ ଡବଲ ଫସଲ ଯେନ୍ ମାନେ କରୁଛନ୍ ସେ ଚାଷୀମାନଙ୍କେ ଆପଣ ଇ ଯେନ୍ ବିହନ ବିଷୟରେ ଆପଣ କାଣା କହିବେ ଆଜ୍ଞା?
1: ଆମେ ଯେତିକିବେଳେ ଚାଷ କର୍ମା ଠିକ ସମୟରେ ଠିକ ବିହନ, ଠିକ ସାର, ଠିକ ଔଷଧ ଯଦି ପ୍ରୟୋଗ କର୍ମା, ଆମେ ଗୋଟେ ଧାନ ହଉଛେ ସବୁଠାରୁ ବଡ଼ ଧାନ ହଉଛେ 150ରୁ 155 ଦିନ, ଆମେ ଯଦି ଜୁନ ମାସରେ ବୁଣିଲା ବୋଲେ ବି ସେଟା ଡିସେମ୍ବର ସୁଦ୍ଧା ଆମେ କାଟିପାର୍ମା। ଆଉ ଡାଲୁଆ ଧାନ ପାଇଁ, ଡାଲୁଆ ଧାନ ପାଇଁ ତ ଆପଣଙ୍କର MTU 1010, ଲଲାଟ, ଖଣ୍ଡଗିରି।

0: ଭଳିଆ ଯେନ୍ ଧାନ କଲେ ଆମେ ସେଟା ତାମାନେ ଆପଣଙ୍କର ମେ ସୁଦ୍ଧା ଆମେ କାଟି ପାର୍ମା, ଯାହାଫଳରେ ଆମକେ ବି ଅସୁବିଧା ନାଇଁ ହୁଏ। ତେଣୁକରି ଆମେ ସମସ୍ତେ କାଣା କର୍ମା, ଆମର ସ୍ଥାନୀୟ ଯେନ୍ କୃଷି କର୍ମଚାରୀ ଅଛନ୍ ସେମାନଙ୍କେ ଟିକେ ବୁଝ୍ମା, ତାପରେ ମାଟି ପରୀକ୍ଷା କର୍ମା, ତାପରେ ଆପଣଙ୍କର ବିହନ ଚୁଜ୍ କର୍ମା, ବିହନ ଭଲଟା ଯେନ୍ତା ପାଇପାର୍ମା। ବିହନ ଯଦି ଭଲଟା ମିଳିଲା, ସାର ଭଲ ଭାବରେ ଯଦି ଦେଲୁ ଆମେ, ଆଉ ଠିକ୍ ସମୟରେ ଯଦି ଔଷଧ ପ୍ରୟୋଗ କରିପାରିଲୁ ବୋଲେ ଆମର ଆରାମସେ ଧାନ ଆମର ଭଲ ହିସାବରେ ମିଳିବା, ଆମେ ଚାଷୀ ଭାଇ ଉପକୃତ ହେମୁ।
1: ତ ଯାହା ହଉ ଝାକର ଆଜ୍ଞା, ଆପଣ ଆମର ବୈଠକକେ ଆସିଲେ, ଆଉ ଚାଷୀ ଭାଇମାନେ କେନ୍ତା କରି ବିଶୋଧିତ ବିହନ ପାଇପାରିବେ, ଆଉ କେନୁ ପାଇପାରିବେ?

0: ଧାନ ଆମର ଭଲ ହିସାବରେ ମିଳିବା, ଆମେ ଚାଷୀ ଭାଇ ଉପକୃତ ହେମୁ।
1: ତ ଯା ହଉ ଝାକର ଆଜ୍ଞା, ଆପଣ ଆମର ବୈଠକକେ ଆସିଲେ, ଆଉ ଚାଷୀ ଭାଇମାନେ କେନ୍ତା କରି ବିଶୋଧିତ ବିହନ ପାଇପାରବେ, ଆଉ କେନୁ ପାଇପାରବେ, କାଣା କଲେ ପାଇପାରବେ ସେ ବିଷୟରେ କହିଲେ, ଆମର ଚାଷୀ ଭାଇମାନେ ଶୁଣିଲେ। ଆମେ ନିଶ୍ଚିତ ଭାବରେ ଆଶା କର୍ମା ଯେ ଯେନ୍ମାନେ ବି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ ଚାଷୀ ଭାଇମାନେ, ସେମାନେ ଆମର କଥାକେ ଧ୍ୟାନ ଦେଇକରି କାମେ ଲଗାବେ। ଯଦି ଇ ହିସାବରେ ସେମାନେ ଚାଷବାସ କରବେ, ଆଉ ଇ ବିହନ ସେମାନେ ଯଦି ବ୍ୟବହାର କରବେ, ନିଶ୍ଚିତ ଭାବରେ ସେମାନଙ୍କର ଚାଷବାସରେ ସୁଫଲ ମିଳିବା। ତ ଆମର ବୈଠକକେ ଆସିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆର ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା, ଜୁହାର।
2: ଶୁଣିଲି ନାନୀ?
3: ଶୁଣିଲୁ ରେ ଭେ,
2: ଖାଲି ଜ୍ଞାନ କୌଶଳର କଥା, ନୂଆ ନୂଆ କଥା।
3: ହଁ, କେତେ ନୂଆ କଥା ଜାଣି ହେଲା ତୁଇ ମୁଇ ଜାଣିବା ସାଙ୍ଗେ ସାଙ୍ଗେ, ଆମର ଯେନ୍ ଚାଷୀ ଭାଇ ଭଉଣୀ ମାନେ ଶୁଣୁଛନ୍ ସେମାନେ ବି ନୂଆ କଥା ଜାଣି ପାରିଲେ। ଚାଷୀ ଭାଇ ଗୋଟେ ବି ଖେଟିଲେ ନା, ଆର ଚାଷୀ ଭାଇ କେ ଖୁବ୍ ବେଲ୍ ନେଇ ଯୋଗୁ ମୁଇ ଛନେ ତାକର ସାଙ୍ଗେ କଥାବାର୍ତ୍ତା ହେସି, ଆରୁ ସେ କେନ୍ତା କର ଚାଷବାସ କରୁଛନ୍, କେନ୍ତା କର ତାଙ୍କର ପରିବାର କେ ଚଲଉଛନ୍ ତୁଇ ଶୁନ।
4: ଆଜ୍ଞା, ଆପଣଙ୍କର ପରିଚୟ ଟିକେ ଦିଅନ୍।
5: ମୋ ନାଁ ହେଲା ପ୍ରସାଦ ନାୟକ ପଟାଙ୍ଗୁଡ଼ା।
4: ଆପଣ କାଣା କରସନ୍? ଆଜ୍ଞା
5: ଆଜ୍ଞା, ମୁଇଁ ଚାଷବାସ କରସି।
4: ଚାଷବାସ ତ କରସନ୍ ଆଜ୍ଞା, ତ ସେ ଭିତରେ କେନ୍ଟା ଅଧିକ କରସନ୍?
5: ତ ବିଶେଷ କରି ପନିପରିବା ଉପରେ କରୁଛେ ସାର।
4: ଏତେ ଗୁଡ଼ିଏ ଚାଷ ଥାଇ କରି ଆପଣ ପନିପରିବା ଚାଷ କରବା ଲାଗି କେନ୍ତା ଚିନ୍ତା କଲେ?
5: ଚାଷ ଜମି କମି କମି ଆସୁଛେ ସାର, ସହର ବଢି ବଢି ଚାଲିଛେ, ଚାଷ ଜମିରେ ମଧ୍ୟ ଲୋକମାନେ ତାମାନେ ଘର ତିଆରି କରିଦେଲେ ନା ଆଜ୍ଞା, ଆପଣ ଦେଖିପାରୁଥିବେ ସହର କେତେଟା ବଢି ଚାଲିଛି। ବିଶେଷ କରି ଆମେ ଏଇନେ କାଣା ଲୁଜ ହଉଛୁ ଆଜ୍ଞା, ବାହାରୁ ସବୁ ଯେତେ ଆମର ଚାହିଦା ପନିପରିବା, ଆପଣ ଧରନ୍ତୁ ବେଙ୍ଗଲୋରରୁ ଟମାଟର ଆସିଲା, ଆଉ ରାୟପୁରରୁ ଆଳୁ ପିଆଜ ଆସିଲା, ଆଉ ଏମିତି ଆପଣଙ୍କର ବାଇଗଣ ନବରଙ୍ଗପୁରରୁ ଆସିଲା ସାର, ଏମିତି ବାହାର ଜିଲ୍ଲାରୁ ସବୁ ରାଜ୍ୟରୁ ତାମାନେ ପନିପରିବା ଆସିଲା ସାର, ତାର ଚାହିଦା ବେଶୀ ବଢି ରହିଲା ସାର, ରେଟ୍ଟା ବି ଅଧିକ ପଡ଼ିଲା ଆମକୁ। ମୁଁ ଦେଖିଲି ଯେ ମୁଁ ମଧ୍ୟ କାଁ ଚାଷ ନାଇଁ କରିକି ପନିପରିବା, ମୁଁ ବି ଦୁଇ ପଇସା ଉପକୃତ କାଁ ନେଇବି। କଟନ ଚାଷ କଲେ ସାର ମୋତେ ବର୍ଷଟେ ଜଗିବାକୁ ପଡ଼ୁଛି, ପନିପରିବା ଚାଷ କଲେ ମାସେ ପରେ ମୁଁ ପଇସାଟା ରିଫଣ୍ଡ ପାଉଛେ ସାର। ଏଣୁ ମୁଁ ଚାଷ କରିବା କାଜେ ତାମାନେ ଇଚ୍ଛା କଲି, ଆର ପନିପରିବା ଚାଷ କରି ଆଜ୍ଞା ଦୁଇ ପଇସା ବେଶ ତାମାନେ ଲାଭବାନ ହଉଛେ।
4: ଖୁବ ସୁନ୍ଦର କଥା କହିଲେ, ଆପଣଙ୍କର ଚିନ୍ତାଧାରା ବି ବହୁତ ବଢିଆ ହେ। ହେଲେ ଗୋଟେ କଥା କହନ ଆଜ୍ଞା, ଏବେ ତ ବଜାରରେ ଯେନ୍ ପନିପରିବା ମାନେ ମିଳୁଛେ ସେଥିରେ ରାସାୟନିକ ସାରର ବହୁତ ବ୍ୟବହାର ହଉଛି, ମାତ୍ର ଆପଣ ଯେନ୍ ଚାଷ କରୁଛନ୍ ସେଥିରେ ରାସାୟନିକ ସାରର ବ୍ୟବହାର କରୁଛନ୍ କି ଆପଣ ଜୈବିକ ସାର ବ୍ୟବହାର କରୁଛନ୍?
5: ବହୁତ ସୁନ୍ଦର ଜିନିଷ ପଚାରିଲେ ସାର, ରାସାୟନିକ ସାରରେ ତ ସମସ୍ତେ କରୁଛନ୍, ମୁଇଁ ବି କିଛି ଆଗରୁ ରାସାୟନିକ ସାର ପ୍ରୟୋଗ କରିକି କରୁଥିଲି ସାର, କିନ୍ତୁ ବର୍ତ୍ତମାନ ମୁଇଁ ଜୈବିକ ସାର ଉପରେ ପନିପରିବା କେ କରୁଛି ଆଜ୍ଞା। କାହିଁ ଏଇଟା କରୁଛି ଆଜ୍ଞା, ରାସାୟନିକ ସାରରେ ବର୍ତ୍ତମାନ ଯେନ୍ ପ୍ରକାର ରେଟ୍ ବଢିଗଲା ଆଜ୍ଞା, ଆଉ ଚାଷୀକେ ନାଇ ପୋଷାଇବାର ଆଜ୍ଞା, ଏଣୁ ମୁଇଁ ଜୈବିକ ସାର କଲେ ଆଜ୍ଞା କମ୍ ପଇସାରେ ବହୁତ ବଢିଆ ଖାଦ୍ୟ ଜିନିଷ ତାହେଲେ ଉତ୍ପାଦନ କରିପାରୁଛି ଆଜ୍ଞା। ରାସାୟନିକ ସାରରେ ଆଜ୍ଞା ମାଟିର ଉର୍ବରତା କମିଯାଉଛି, ତାପରେ ଗଲା ଆମକେ ଅର୍ଥ ଅଧିକ ଲାଗୁଛି, ଜୈବିକ ସାରରେ ସାର ଅର୍ଥ କମ୍ ଲାଗୁଛି, ଆଉ ଆମେ ବହୁତ ସୁନ୍ଦର ଜିନିଷ ଆମେ ପାଉଛୁ ସାର, ଯେନ୍ଟାକି ଆପଣ ରାସାୟନିକ ସାରରେ ଇନଡାଇରେକ୍ଟ ଆମକୁ ତାମାନେ ବିଷ ଖାଇଲା ବୋଲି ମନେ ହଉଛି ଆଜ୍ଞା, କିନ୍ତୁ ଜୈବିକ ସାରରେ ସେସବୁ ଜିନିଷ ଆମର ପାଖେ ନାହିଁ ନା ସାର। ଆର ଜୈବିକ ସାର ପ୍ରୟୋଗ ହେବା ଦ୍ୱାରା ବିଶେଷ କରି ତ ଚାଷୀମାନେ ଆଜିକାଲି ସେତିକି ଧ୍ୟାନ ନାଇଁ ଦଉଥିଲେ ସାର, କିନ୍ତୁ ସାର ରେଟ୍ ଯେନ୍ତା ବହୁ ବଢି ଚାଲିଲା, ମୋର ଗାଁରେ ମୁଁ ଯେତେବେଳେ ଆରମ୍ଭ କଲି ସାର, ମୋର ପାଖରେ ଭାଇ ଭଉଣୀ ବି ତାମାନେ କିଛି ଚାଷୀ ଅଛନ୍, ସେମାନେ ବି କହିଲେ ଯେ ଭାଇ ଆମକେ ଏଇ ଚାଷ ବିଷୟରେ ବସା, ଆମେ କେନ୍ତା କରି ଜିଆ ଖତ କରମୁ, ଗୋବର ଖତ କେନ୍ତା କରିକି ୟୁଜ୍ କରମୁ। ସରକାର ତ ଆଜ୍ଞା ରେଡିଓ ମାଧ୍ୟମରେ ଚାଷର ବାସର କାମ ସବୁ ଶୁଣଉଛନ୍ ଆଜ୍ଞା, ଯେନ୍ଟାକି ଆମେ ଶୁଣୁଛୁ ଜୈବିକ ସାର ଉପରେ ସରକାର ବହୁତ ଦିନ କରୁଛନ୍ ଆଜ୍ଞା, କିଛିଟା ପଞ୍ଚାୟତରେ ଜୈବିକ ସାରକେ ନେଇକିନା ତାମାନେ ଚାଷୀମାନଙ୍କେ ତାମାନେ ସଚେତନ କରାଯାଉଛେ ସାର, ଷ୍ଟେଟ୍ ହାର୍ଟିକଲଚର ମିଶନ ତରଫରୁ ମଧ୍ୟ କିଛି ଅର୍ଥ କଳାହାଣ୍ଡି ଜିଲ୍ଲାକେ ଆସିଛେ ସାର, ସେଟା ବି ଚାଷୀମାନଙ୍କେ ସଚେତନ କରା ଚାଲିଛେ ସାର, ସେ ଜିନିଷକେ ସମସ୍ତେ ଧ୍ୟାନ ଦେଉଛନ୍ ସାର। ଆଉ ଜୈବିକ ସାର ଯେତେବେଳେ କମ୍ ପଇସାରେ ହଉଛେ ସାର, ଆମେ ନିଜେ ତାମାନେ ଗୋବର ଖତ ଟାଙ୍କି ତିଆରି କରିପାରୁଛୁ, ଆସିକିନା ହାର୍ଟିକଲଚର ଲୋକ ଆମକୁ ଯେତେ ଶିକ୍ଷା ଦେଉଛନ୍, କୃଷି ଅଫିସର ଲୋକମାନେ ଆସିକି ଆମକୁ ବତଉଛନ୍।
4: ବର୍ତ୍ତମାନ ଆପଣ କାଣା କାଣା ପନିପରିବା ଚାଷ କରିଛନ୍?
5: ବର୍ତ୍ତମାନ ମୁଁ ତ ଆଜ୍ଞା କିଛି ମାତ୍ରାରେ ପିଆଜ କରିଥିଲି ସାର, ପିଆଜ ସିଜନ ପଳେଇଲା ନା ସାର, ବାଇଗଣ ଚାଲିଛି ଆଜ୍ଞା, ଭାଜି ଶାଗ ଚାଲିଛି ଆଜ୍ଞା, କରଲା ଚାଷ ଚାଲିଛି ଆଜ୍ଞା, ବରବଟି ଚାଷ ଚାଲିଛି ଆଜ୍ଞା, ଏ ପ୍ରକାର ସବୁ ଚାଷ ଆଜ୍ଞା ମୁଁ କରୁଛି ଆଜ୍ଞା ପନିପରିବା।
4: ଆପଣ ତ ଭିନ୍ନ ଭିନ୍ନ ପ୍ରକାରର ପନିପରିବା ଚାଷ କରୁଛନ୍ ଆଜ୍ଞା, ମାତ୍ର ଆପଣ ଯେତେବେଳେ ବଜାରକେ ବିକି ନଉଛନ୍, ଆପଣ କି ପନିପରିବା ଉଚିତ ଦର ମିଳୁଛି କେ?
5: ଆଜ୍ଞା ସେଥିପାଇଁ ତ ଆଜ୍ଞା ଉଚିତ ଦର ନାଇଁ ମିଳିବାର, ଯେହେତୁ ମାର୍କେଟ ଇଆଡ଼େ ନାହିଁ ନା ସାର, ପିଆଜର ଯେନ୍ଟା ମୁଖ୍ୟ ଜିନିଷ, ପିଆଜ ଯେହେତୁ ଆମେ ଗୋଟେ ଜାଗାରେ ସଂଗ୍ରହିତ କରିକି ରଖି ନେଇପାରୁ ସାର, ପିଆଜ ରଖିଲା ମାନେ ଖରାପ ହେଇଯିବା, ଏଣୁ ଆମେ ଦଲା ହାତରେ କମ୍ ରେଟ୍ରେ ପିଆଜ ବିକୁଛୁ। ବାକି ଇ କଞ୍ଚା ପନିପରିବା ଯେନ୍ଟା ଆସୁଛି ଆଜ୍ଞା, ଧର ଆପଣ ବୋରବଟି ମାର୍କେଟ କେ ଗଲା ପରେ ସାର, ଆଖି ବୁଜା ରେଟ୍ ଚାଲିଛି ନା ଆଜ୍ଞା, ଆମେ ସେ ରେଟ୍ଟା ଠିକ୍ ପାଉଛୁ ବୋଲିକରି କହିଲେ ବି ଠିକ୍ ନାଇଁ ହୁଏ, କି କମ୍ ପାଉଛୁ ବୋଲେ ବି ଠିକ୍ ନାଇଁ ହୁଏ ସାର। କାରଣ କାଣା, ସେନେକି ଆମକେ ଗଲେ ମାର୍କେଟର ଆମର ପାଇଁ ସୁବିଧା ନାହିଁ ନା ଚାଷୀମାନଙ୍କର କାଜେ, ଆମକେ ସେନେ କୁଚିନୀ ମାନେ ଦଲାଲ ମାନେ ସେମାନେ ଆମଠାନୁ କମ୍ ରେଟ୍ରେ ନେଇ ଯାଇକରି ବି ଲୋକେ ଅଧିକ ରେଟ୍ ବିକୁଛନ୍, ଯେନ୍ଟାକି ଆମେ ଫାଇଦା ନାଇଁ ପାର୍ବା, ବିନା ଚାଷ କରୁଥିବା ବିନା ଚାଷୀ ତାମେ ଲାଭବାନ ହେଇପାରୁଛି ଆମେ ନାଇଁ ପାର୍ବା।
4: ଆପଣ କେନ୍ତା କରି ଜୈବିକ ପ୍ରଣାଳୀରେ ଚାଷ କରୁଛନ୍ ସେଟା କହିଲେ, ଆମର ଅଲଗା ଚାଷୀ ଭାଇ ବହିନ ମାନେ ବି ଆପଣଙ୍କର କଥା ନିଶ୍ଚୟ ଶୁଣିଥିବେ। ଆପଣଙ୍କର କଥା ଶୁଣିକରି ସେମାନେ ବି ଜୈବିକ

0: ପ୍ରଣାଳୀରେ ଚାଷ କରିବା ଲାଗି ଚେଷ୍ଟା କରିବେ। ଆପଣ ତ ଆମର ଚାଷୀ ଭାଇ ଭଉଣୀ ମାନଙ୍କର ଲାଗି ଗୋଟେ ଦିଗ୍ଦର୍ଶନ ଆଜ୍ଞା, ସେଥିଲାଗି ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଆଉ ଜୁହାର ଆଜ୍ଞା।
1: ଜୁହାର ଆଜ୍ଞା।
2: ଶୁଣିଲି ନାନୀ,
3: ଶୁଣିଲୁ ତ ଦେଖ ତୁକେ କହିଥିଲି କି ନି କେନ୍ତା ସୁନ୍ଦରା କରି ଚାଷ କରସନ୍ ବୋଲି କରି, କେତେ ବଣିଆ କରି କହିଦେଲି ଗୁଟେ ଗୁଟେ କରି। ମୁଇଁ ତ ଧନ୍ୟବାଦ ଦେଇଥିଲି, ତୁ ବି ଧନ୍ୟବାଦ ଗୁଟେ ଦେ।
2: ମୋର ତରଫରୁ ବି ଗୁଟେ ଧନ୍ୟବାଦ ଦେଲି
3: ଭେ। ଏ ଭିତରେ ସମିଆ ହେଇଗଲା ଯେ
2: ବେଲ ତ ହେଲା ବୋଲ। ତୁ ତ କଥା ହେଲେ ହଉ, ତୁ ସୁନା ବେଲ ବାଦଲ କେ ନେଇ ଦେଖବାର।
3: ମୁଇଁ ତ ସୋର କରାଲି ତୁକେ ଯେ ସେ ଯେଟା ହଉ ବୋଲ ତ, ସମିଆ ହେଲେ ତ ଆମକେ ଯିବାକେ ପଡବା
2: ପଡବା
3: ଯିବା ଆଗନୁନ। ଆମର କାର୍ଯ୍ୟକ୍ରମ ଯେନ୍ ଶୁଣୁଛନ୍ ଆମର ଚାଷୀ ଭାଇ କକା ଦଦା ମା ଭଇନ ମାନେ ସବକେ ଗୁଲାପି ନାନୀ
2: ଆର ମୁଇଁ ଗୁରୁବାରୁ ଦଦାର ଜୁହା।

0: ପଥରରେ ତିଆରି ହେଇଥିଲା ରାଇଟ୍
1: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍?
1: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
5: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
6: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
5: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
6: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରନ୍ତୁ। ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍?
1: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
7: ଶୁଣୁଥିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ଆକାଶବାଣୀ ଭବାନୀପାଟଣା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରେ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେବ୍ରେ 248 ମିଟର ତଥା 126 କିଲୋହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 103.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ସମୟ ରାତି 8 ବାଜିବାକୁ ଯାଉଛି, ଶୁଣନ୍ତୁ ସଂସଦ ସମୀକ୍ଷା ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
8: ये आकाशवाणी है।

ଶୁଣୁଥିଲେ ସଂସଦ ସମୀକ୍ଷା ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀ ପାଟଣା ଶୁଣନ୍ତୁ କେତେଗୋଟି ହିନ୍ଦୀ ଭକ୍ତିଗୀତ। କାର୍ଯ୍ୟକ୍ରମର ପ୍ରଥମ ଭକ୍ତିଗୀତଟି ଶୁଣନ୍ତୁ, ପୁରାତନ ରଚନାରୁ, କଣ୍ଠଦାନ କରିଛନ୍ତି ବିଜନ ଘୋଷ ଦସ୍ତିଦାର। ଶୁଣନ୍ତୁ ପୁରାତନ ରଚନାରୁ।

0: 1970 ତିଆରି ହେଇଥିଲା ରାଇଟ୍ ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
1: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
3: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
4: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
3: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
4: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ୍ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରନ୍ତୁ। ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
5: ଏଥର ଶୁଣନ୍ତୁ ଝୋଟିକା ରାୟଙ୍କ କଣ୍ଠରୁ ଏହି ଭାବପୂର୍ଣ୍ଣ ପର ଭକ୍ତିଗୀତ ରଚନା ପୁରାତନରୁ।

0: ଘରଟା 1970ରେ ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ପବିତ୍ର ରଥଯାତ୍ରା ଅବସରରେ ବିଦ୍ୟୁତ ସୁରକ୍ଷା ନିୟମାବଳୀ ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
4: ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରାର ଆୟୋଜକମାନଙ୍କୁ ବିଦ୍ୟୁତ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
3: ରଥକୁ ନିର୍ଦ୍ଧାରିତ ମାର୍ଗରେ ସୁରକ୍ଷିତ ଭାବରେ ନେବା ପାଇଁ ସ୍ଥାନୀୟ ବିଦ୍ୟୁତ ବିତରଣ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାନ୍ତୁ।
4: ପୂଜା ପେଣ୍ଡାଲ, ଯାତ୍ରାସ୍ଥଳୀ, ହୋଟେଲ, ଦୋକାନ ବଜାର, ଅଧିକ ଜନସମାଗମ ସ୍ଥାନରେ ବୈଦ୍ୟୁତିକ ଉପକରଣର ସୁରକ୍ଷା ଯାଞ୍ଚ ପାଇଁ ସ୍ଥାନୀୟ ବିଦ୍ୟୁତ ନିରୀକ୍ଷକଙ୍କୁ ଲିଖିତ ଭାବେ ଅବଗତ କରାନ୍ତୁ। ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
5: କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତଟି ଶୁଣନ୍ତୁ। ପୁରାତନ ରଚନାରୁ ଗାଇଛନ୍ତି ପଣ୍ଡିତ ଓମକାରନାଥ ଠାକୁର।

ଶୁଣୁଥିଲେ କେତେ ଗୋଟି ହିନ୍ଦୀ ଭକ୍ତି ଗୀତ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ରାତି 8:30 ହେବାକୁ ଯାଉଛି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 126 କିଲୋହର୍ଟ୍ଜ ଯୋଗେ, FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଅପରେ ପରେ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ।

ପ୍ରଚାର କରୁଛୁ ଗୀତିନାଟ୍ୟ କୃଷ୍ଣ ସୁଦାମା, ମୂଳ ରଚନା ବାଳକୃଷ୍ଣ ମହାନ୍ତି, ବେକାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ତାହେଲେ ଆସନ୍ତୁ ଶୁଣିବା ଗୀତିନାଟ୍ୟ କୃଷ୍ଣ ସୁଦାମା।

ସୁମତି, ସତେ କ'ଣ ତାଙ୍କର ସେଦିନ କଥା ମନେ ପଡ଼ିବ? ସେ ଗୋରୁ ଜଗା ବଣଭୋଜି ସେବଳ କଥା ତାଙ୍କର ମନରେ ଥିବ? ସେ ଯେ ବର୍ତ୍ତମାନ ରାଜରାଜେଶ୍ୱର।

0: ସୁମତି, ଯଦି କୃଷ୍ଣ ନ ଚିହ୍ନିବେ, ମତେ ଅଧି ନ ପଚାରିବେ, ଆଉ ଏ ନିର୍ଲଜ ପ୍ରାଣ ତମକୁ ଦେଖିବାକୁ ଆସିବି ନାହିଁ ସୁମତି, ମୁଁ ଯାଉଛି।
1: ହଇହେ, ବନ୍ଧୁ ବାନ୍ଧବ ଘରକୁ ଗଲେ କଣ ଖାଲି ହାତରେ ଯାଆନ୍ତି?
0: ଆଉ କଣ ଅଛି ଯେ ନେବି?
1: ସିଏ ଯେତେବେଳେ ରାଜା, ତାଙ୍କୁ ଦେଖା କରିବାକୁ ଗଲେ ଫଳେ ପୁଷ୍ପେ ଯାହା କିଛି ଗୋଟାଏ ହାତରେ ନ ନେଇଗଲେ ବଡ଼ ଅମର୍ଯ୍ୟାଦା ହବ।
0: ସୁମତି, ଏ ପେଟରୁ ବଳେଇ କଣ ରଖିଛ?
1: ଆଲୋହ, ଗଣ୍ଡାଏ ଖୁଦ ଭଜା ଅଛି, ତାକୁ ନେଇଯା କି ତମ ସଖାଙ୍କୁ ଦବ।
0: ସୁମତି, କି କଥା କହୁଛ? ଖୁଦ ଭଜା ନେଇ ଦ୍ୱାରକା ରାଜସଭାକୁ, ପୁଣି ଶ୍ରୀକୃଷ୍ଣଙ୍କ ନିକଟକୁ ଯିବି? ତମର କଣ ଲାଜ ସରମ ଉଭେଇ ଗଲା?
1: ଲାଜ କଣ? ଧନ କାହାର, ସମ୍ପଦ କାହାର, ପୁଣି ଖୁଦ କାହାର? ଯିଏ ଦେଇଛି ସବୁ ତାର। ଘରେ ଖୁଦ ଟିକିଏ ବାଢ଼ିଦେଲେ କୃଷ୍ଣକୁ ଆଗେ ଖୋଜା, ଆଉ ମୁଁ କହିଲା ବେଳକୁ ପଛଉଛ? ଆଉ କଣ ମୋ ମନ ବିଡ଼ିବାକୁ କୃଷ୍ଣକୃଷ୍ଣ ସବୁବେଳେ ହୁଅ?
0: ସୁମତି, ସୁମତି, ତୁମେ ମୋର ଶିକ୍ଷାଦାତ୍ରୀ, ତୁମ ଆଗେ ଅବଜ୍ଞା କରିବା ମୋର ସାଧ୍ୟାତୀତ। ଚାଲ
1: ତେବେ,
0: କାଇଁ ଖୁଦ ମୂଳକୁ ଗଣ୍ଡିଏ ଦିଅ, ଆଉ ବିଳମ୍ବରେ କାର୍ଯ୍ୟ ନାହିଁ।

ବାଲ୍ୟ ସଖା ସୁଦାମା ମୋତେ ଆଜି ଦେଖା କରିବାକୁ ଆସୁଛନ୍ତି। ସତରେ ସଖାର ଭକ୍ତି ଡୋରିରେ ମୁଁ ସଦା ସର୍ବଦା ବନ୍ଧା।

ସୁମତି, ତମ କଥାରେ ପଡ଼ି ମୁଁ ଏତେ ପଥ ଆସିଲି, ମାତ୍ର ଦେଖୁଛି ଏଇଠାରେ ମୋର ସମସ୍ତ ଆଶା ଭରସା ଲୋପ ପାଇଲା। ନଦୀ ବର୍ତ୍ତମାନ ପ୍ରବଳ ଭାବରେ ବଢ଼ୁଛି, ଏଣେ କଳା କଳା ମେଘମାଳା ଆକାଶରେ ଘୋଟି ଚତୁର୍ଦ୍ଦିଗ ତମସାଚ୍ଛନ୍ନ କରିଦେଲାଣି। ବିଜୁଳି ଆଉ ଘଡ଼ଘଡ଼ିର ସୀମା ନାହିଁ, ଉପାୟ କ'ଣ? ହେ ଭଗବାନ, ହେ କୃଷ୍ଣ, ଆଉ କ'ଣ ମୋ ଗୃହକୁ ଫେରିଯିବି?

0: ସଖାମର ଫେରିଯିବାକୁ ବସିଛି, ନାଉରୀ ପିଲା ହିଁ ଡଙ୍ଗା ନେଇ ଯାଏ।
1: କିଏ ସେ ପାରିକୁ ଯିବା ବାଲା ଅଛି? ଶୀଘ୍ର ଆସ, ନଈ ଭାରି ବଢୁଛି, ଶୀଘ୍ର ଆସ। କିଏ ଅଛି?
0: ଆଉ ତ କେହି ନାହିଁ ବାପ, ମୁଁ ଏକା ଏଠି ଅଛି, ଟିକିଏ ପାରି କରିଦବୁ?
1: ଘୋଷେଇ ଦଣ୍ଡପତ, ଟିକିଏ କ'ଣ, ଗୋଟା ଯାକ ପାରି କରିଦେବି, ଦିଅ ମାସୁଲ ଟିକେ ଦିଅ।
0: ମୁଁ ଜଣେ ଦରିଦ୍ର ବ୍ରାହ୍ମଣରେ ବାପ, ମୋ ନିକଟରେ କିଛି ନାହିଁ।
1: ସେ କଥା ପଟିବା ନାହିଁ ଘୋଷେଇ, ସେ କଥା ପଟିବା ନାହିଁ। ଆଉ ଦି ପଇସା ଦେଲେ ସୁଦ୍ଧା ମୁଁ ଏକୁଟିଆ ବ୍ରାହ୍ମଣକୁ ଏ ଭରା ନଈରେ କଦାପି ବାରି କରିପାରିବି ନାହିଁ।
0: ଆରେ ବାୟା, ମୁଁ ତତେ କଲ୍ୟାଣ କରିବି, ତୋର ଧର୍ମ ହବ।
1: ନାଇଁ ନାଇଁ ଘୋଷେଇ, ଯଦି କିଛି ହାନି ଲାଭ ହୁଏ କିଏ ଦାୟୀ?
0: ଆରେ ବାୟା, ସେଥିନିମିତ୍ତ ଠାକୁର ପରା ଅଛନ୍ତି।
1: ଘୋଷେଇ, ଠାକୁର କିଏ, କେଉଁଠାରେ ଥାନ୍ତି, ସେ କ'ଣ ବିପଦ ବେଳେ ଉଦ୍ଧାର କରନ୍ତି?
0: ବାୟା, ତୁ ପିଲା ଲୋକ, ସେ କଥା କ'ଣ ବୁଝିବୁ? ଏ ଦେଖ, ମୁଁ ନିର୍ଭର ହେଇ ଭଗବାନଙ୍କୁ ଭାବିବାରୁ ସେ ତୋତେ ପଠେଇଲେ, ତୁ ନିଶ୍ଚୟ ମୋତେ ବିପଦରୁ ଉଦ୍ଧାର କରିବୁ। ସେ ପରା ସତ୍ୟ ନିରଞ୍ଜନ ସବୁଠାରେ ଅଛନ୍ତି, ଯିଏ ଆତଙ୍କ ବେଳେ ତାଙ୍କୁ ଚିନ୍ତା କରେ ସେ ତା ଭାବ ଶୁଣନ୍ତି।
1: ହଉ ତେବେ ଘୋଷେଇ, ଆସ ଡଙ୍ଗାକୁ ଆସ।

0: ନାରାୟଣ ନାରାୟଣ ମୋତେ ସ୍ମରଣ କଲେ ପ୍ରଭୁ।
1: ଆସନ୍ତୁ ଦେବର୍ଷେ, କହିଥିଲି ନା ମୁଁ ତୁମକୁ ସ୍ମରଣ କରିବି।
0: କିନ୍ତୁ ପ୍ରଭୁ ଉଦ୍ଦେଶ୍ୟ ତ କହୁନାହାନ୍ତି।
1: ଉଦ୍ଦେଶ୍ୟ ମନ୍ଦ
0: ମନ୍ଦ ନାରାୟଣ ନାରାୟଣ।
1: ପିଲାଦିନ କଥା ମୋର ମନେ ପଡ଼ୁଛି ଦେବର୍ଷେ। ଦେବର୍ଷେ
0: ପ୍ରଭୁ
1: ସଖା ସାଙ୍ଗେ କେତେ ଖେଳୁଥିଲି, ଆଜି ତାଙ୍କ ସାଙ୍ଗରେ ଟିକେ କୌତୁକ ହେବାକୁ ମନ ପଡ଼ୁଛି। ଆସ ଆସ ଦେବର୍ଷେ।
2: ଏଇ ତ ଘୋର ଜଙ୍ଗଲ, କେହି ଜଣେ ହେଲେ ଦେଖାଯାଉ ନାହାନ୍ତି। ଗାଁକୁ ବାଟ ପଚାରିବି, କଣ ବାଘ ଗର୍ଜନ ଶୁଭିଲାଣି। ବୋଧ ହୁଏ ଏହି ଜୀବନରେ ଆଉ ମୋ କୃଷ୍ଣ ମୁଖ ଦେଖିପାରିବି ନାହିଁ। ସଖା ସଖା କୃଷ୍ଣ କୃଷ୍ଣ।

0: ଆଉ ଯିବାକୁ ଇଚ୍ଛା ବଳୁ ନାହିଁ। ଯଦି କେହି ଦିନ ଅରକ୍ଷିତ ବୋଲି ଘୃଣା କରି ତଡ଼ି ଦିଅନ୍ତି ତେବେ ବଡ଼ ଲଜ୍ଜା ହେବ। ତା ଅପେକ୍ଷା ମୋର ଫେରିଯିବା ଉଚିତ।
1: ସଖ ମୋର ଫେରିଯାଉଛନ୍ତି, ଯାଏ ତାଙ୍କୁ ପାଛୁଟି ଆଣି। ସଖା ସଖା ସଖା ମୋ ନିକଟକୁ ଆସି ଫେରି ଯାଉଥିଲ କାହିଁକି? ସଖା ଆସ ଭିତରକୁ ଆସ, ଆସ ନା ବସ ବସ ଏଇ ରତ୍ର ସିଂହାସନରେ ବସ ବସ।
0: ମୁଁ ସିଂହାସନରେ
1: ବସ ସଖା ବସ। ସଖାର ସିଂହାସନରେ କ'ଣ ସଖାର ସ୍ଥାନ ନାହିଁ?

0: ଆପଣଙ୍କୁ ନା ନା ନା ନା ଛାମୁଙ୍କ ଦର୍ଶନ ଯୋଗ
1: ଛି ଛି ସଖା ଛି ଆପଣଙ୍କ ଛାମୁଙ୍କ କାହାକୁ କହୁଛ ସଖା ମୁଁ କୌଣସି ପୂର୍ବର ସଖା ପଦବାଚ୍ୟ ନୁହେଁ

0: ହଉନାଥ।
1: ନାରାୟଣ ନାରାୟଣ, ଇଏ କଣ କରୁଛନ୍ତି ମା? ସନ୍ତାନ ଥାଉ ଥାଉ ମା ପାଦ ଧୋଇଦେବେ, ମତେ ଦିଅନ୍ତୁ ମା। ନାରାୟଣ ନାରାୟଣ।
0: ନା ନା ଦେବଶ୍ରୀ, ମତେ ସେ ଆଜ୍ଞା ହୋଇଛି।
2: ସୁମତି, ତମରି ଯୋଗେ ଶ୍ରୀକୃଷ୍ଣଙ୍କ ପାଟ ମହାଦେଇ ଏ କାଙ୍ଗାଳର ପାଦ ଧୋଇଦେବେ, ମୁଁ କି ଅପରାଧ କମେଇଲି, ଗୋଡ଼ ପୁଣି ମଳି ବସି ଫାଟି ଆଁ କରିଛି, ନା କେବେ ହେବ ନାହିଁ।
3: ସଖା ସଖା, ରୁକ୍ମିଣୀ କଣ ତୁମର ସଖୀ ନୁହନ୍ତି? ଗୋଡ଼ ଦେଖା ସଖା ଦେଖା।
2: ଇଏ କଣ କରୁଛନ୍ତି ଆପଣଙ୍କ ପାଟ ବସ୍ତ୍ରରେ? ଏ ଅସନା ପାଦ ଦିଟା,
0: ପାଦ ଦିଟା ଲୁଚେଇ ଦଉଛନ୍ତି କାହିଁକି? ବହୁତ ଦିନ ପରେ ଆପଣଙ୍କ ପାଦ ସେବା କରିବାର ସୁଯୋଗ ପାଇଛି, ମତେ ସେଥିରୁ ବଞ୍ଚିତ କରନ୍ତୁ ନାହିଁ।
2: ବିଧାତା, ଜଗତର ମାତ, ମୋର ପାଦ ଧାରଣ ପୂର୍ବରୁ ଏ ପୋଡ଼ା ପିଣ୍ଡରୁ ପ୍ରାଣ ପାଇ ଉଡ଼ି ନଯାଇ କାହିଁକି ରହିଛି?
3: ସଖା, ତୁମେ ତ ଆସିଲ, ସଖୀ ତୁମ ହାତରେ କିଛି ଦେଲେ ନାହିଁ।
2: ମଲି ଏଥର ଏ କଣ ଖୋଳେଇ ଖୋଳେଇ ସବୁ ପଚାରିଲେଣି, ଏ ପ୍ରାଣ ଗଲେ ତ ଗଲେ ଯାଉ, ଏ ପ୍ରାଣ ଗଲେ ଯାଉ, ସେ ଖୁଦ ବଜା ଗଣ୍ଡାକ କାଢ଼ିବି ନାହିଁ। ପ୍ରଭୁ, ମୁଁ ଆପଣଙ୍କୁ ଦେଲା ଭଳି କଣ ପାଇବି ଯେ ଆଣିବି?
3: ତା ସତ, ତେବେ ସଖୀଙ୍କ ସ୍ନେହ ତ ଭାରି, ସେ ମୋ ପାଇଁ କିଛି ଯଦି ନ ପାଇଲେ ତେବେ ଖୁଦ ମୂଳଖ କରି ଦୁଇଟା ଭାଜିଦେଲେନି? ମୁଁ ପଢ଼ିଲା ସମୟରେ କେତେ ଥର ତାଙ୍କ ହାତରୁ ଖୁଦ ବଜା ଖାଇଛି।
2: ଭଗବାନ, ଏଇଥର ସରିଲା, ଏଇଥର ମଲି।
3: ସଖା ସଖା, ତୁନି ରହିଛ ଯେ, ବୋଧହୁଏ କିଛି ଆଣିଛ, ମତେ ଲୁଚଉଛ ନାଇ? ତମ ଲୁଗା କାଢ଼ିଲ, କାଢ଼। ଏଇ ତ ସଖୀଙ୍କ ହାତ ଖୁଦ ବଜା ଅନେକ ଦିନ ପରେ ପାଇଲି, ବା ଭାରି ସୁଆଦିଆ ହେଇଛି।
0: ଥାଉ ଥାଉ ନାଥ, ଆରେ ଏ କଣ କରୁଛନ୍ତି? ସଖା ତ ଆପଣଙ୍କର ସେଇ ମୁଠିକାରେ ସମସ୍ତ ଦ୍ୱାରକା ସମ୍ପଦର ଅଧିକାରୀ, ପୁଣି କଣ ଅଛି? ଅବଶିଷ୍ଟ ଯାହା ଖୁଦ ଅଛି ତାହା ମୋର ଭାଗ, ଦିଅନ୍ତୁ ନା।
1: ପ୍ରଭୁ, ସେ ପ୍ରସାଦରୁ ମତେ କିଛି ମିଳୁ
3: ନା? ଦେବର୍ଷୀ, ଏ ସିନା ମୋ ପାଇଁ ଅମୃତ, ତମ କଣ?
1: ପ୍ରଭୁଙ୍କ ଲାଗି ହେଇ ସାରିଲାଣି ଯେତେବେଳେ, ସେ ତ ମୋ ପାଇଁ କୈବଲ୍ୟ। ଦିଅନ୍ତୁ ପ୍ରଭୁ, ମୋ ଜୀବନ ସାର୍ଥକ ହେଲା। ନାରାୟଣ ନାରାୟଣ।
3: ଚାଲ ସଖା, ବହୁ ପଥ ଅତିକ୍ରମ କରି ଆସିଛ, ବିଶ୍ରାମ କରିବ, ଚାଲ ଚାଲ ସଖା।

0: ସଖୀଙ୍କଠାରୁ ଏତେ ଆଦର ଏତେ ସ୍ନେହ ପାଇବି ବୋଲି ମନରେ ବିଶ୍ୱାସ ନଥିଲା। ଏ ଦରିଦ୍ରଠାରେ ଏତେ ସ୍ନେହ ଏତେ ଆଦର ନହେଲେ କି ଜୀବନ ବନ୍ଧୁ ନାମ ବୁଲାଇଥାନ୍ତେ। ମୁଁ ତ ଏଠି ସୁଖରେ ଅଛି, ସୁମତି ଯେ ତେଣେ କଣ କରୁଥିବ ସେ କଥା ଭାବିଲା ବେଳକୁ ମନ କଣ ହେଇଯାଉଛି। ସଖା, ମୋର ଗୋଟିଏ ନିବେଦନ କ୍ଷମା କରନ୍ତୁ।
1: କି ନିବେଦନ ସଖା?
0: ତୁମକୁ ଦର୍ଶନ କରିବାକୁ ଆସି ବହୁ ଦିନ ସୁଖରେ ରହିଗଲିଣି, କିନ୍ତୁ ସଖୀ ତୁମର ମୋ ଲାଗି ବଡ଼ ଭାବନାରେ ଥିବେ, ସେଇଥିଯୋଗୁଁ ବିଦାୟ ନେବାକୁ ଆସିଲି।
1: କେଇଟା ଦିନ ରହିଲେ ଯେ, ଆଉ କିଛି ଦିନ ରୁହ, ଯିବ ତ, ପୁଣି ଯାଇ କେବେ ଦେଖା ହବ ସଖା। ସଖୀ ଏକା ତୁମ ବିହନେ ଦୁଃଖ ପାଉଥିବେ ନାହିଁ, ଯିବାକୁ ଯେତେବେଳେ ବାହାରିଲଣି ଯାଅ, ପୁଣି କେବେ ଆସିବ କହିଲ?
0: ଯୋଉଦିନ ତୁମର ଡୋରି ଲାଗିବ
1: ସଖୀଙ୍କୁ କହିବ ମୁଁ ତାଙ୍କ ଖୁଦ ବୋଝା ଖାଇ ଧନ୍ଦା ହେଇଛି।
0: ହଉ ବନ୍ଧୁ, କହିବି। ଆଉ ସଖୀ?
1: ସଖୀ ସବୁବେଳେ ଭାବି ହଉଥିବେ ଆଉ ବଳେଇବା ମୋର ଉଚିତ ନାହିଁ।
0: କଣ କରିବି, ଏ ତ କଥା ଖୁଆଇଦେବି ନାହିଁ, ମୋ ପାଟିରୁ କଥା ନ ସରୁ ଆଗ କରି ମାଡ଼ି ବସୁଛନ୍ତି। ମୁଁ ଏପରି ସ୍ଥଳେ ଧନବା କିପରି ମାଗିବି? ନାହିଁ, ମାଗିବି ନାହିଁ। ସଖା, ମୁଁ ଆସୁଛି।
1: ଆସ ସଖା, ଯେପରି ଅଳ୍ପ ଦିନ ଦେଖା ହୁଏ।
0: ମା, ତେବେ ମୁଁ ବିଦାୟ ନେଉଛି।
2: ସଖା, ସଖୀଙ୍କୁ କହିବେ ତାଙ୍କ ସଖାଙ୍କ ପାଇଁ ଖୁଦ ବଜା ଦେଲେ, ମୋ ପାଇଁ କିଛି ହେଲେ ଦେଲେ ନାହିଁ। କହିବେ ମୁଁ ବି ସେଥିରୁ ମୁଠିଏ ଖାଇ କୃତାର୍ଥ ହେଇଛି।
0: କହିବି କହିବି ହୋଇ କହିପାରିଲି ନାହିଁ, ମନ କଥା ମନରେ ରହିଗଲା। ଦବା କଥା ତ କାହାରି ତୁମରେ ନାହିଁ, ନା ମାଗିବି ନାହିଁ। ବାର ଦ୍ୱାର ବୁଲି ଏଭଳି ସେଭଳି ଭିକ ମାଗିବି ପଛେ କେବେ ମାଗିବି ନାହିଁ। ସୁମତି ଯାହା କହିବାରେ କୁହନ୍ତୁ। ସଖା, ମୁଁ ଚାଲିଲି। ସଖା
1: ସଖା, ସେ କଥା ତ କେତେ ଥର କହିସାରିଲଣି, ଜଣାଗଲା। ଖାଲି କ'ଣ ଯିବ, ଗୋଟାଏ କିଛି ପରିଚୟ ନେଇଯାଅ, ସଖିକି ଦବ। ନିଅ ସଖା, ମୋ ଗଳାର କସ୍ତୁହ ମାଠି ସଖିକି ଦବ।
0: ହଉ ପ୍ରଭୁ, ଆସୁଛି।
1: ଆସ ସଖା।

ପାଦଳିବ। ମୋର ଏ ପୋଡ଼ା କର୍ମରେ ଏଇଆ ଲେଖିଥିଲୁ, ସିଏ ତ ଜମା ମଙ୍ଗୁ ନଥିଲେ, କାହିଁକି ବାଧ୍ୟ କରି ପଠେଇଲି, ଚାହିଁ ଚାହିଁ ଆଖିରୁ ପାଣି ମଲାଣୀ।

ମୁଁ ପାପିଷ୍ଟା କଣ କଲି? ତାଙ୍କ ଇଚ୍ଛା ବିରୁଦ୍ଧେ କାହିଁକି ତାଙ୍କୁ ପଠେଇଦେଲି? ଆଉ କଣ ଅଭିମାନ କରି ରହିଗଲେ?

କେତେ ଦିନ ଆଉ ଭୋକ ଉପାସରେ ଦିନ କାଟିବି? ରାତିଟା ସିନା ସନ୍ନ୍ୟାସିନୀଙ୍କ ଚାଉଳରେ ଚଳିଗଲା, ହେଲେ ଘରେ ତ କିଛି ନାହିଁ, କଣ କରିବି? ମୁଁ ପାଣି ନେବାକୁ ଏଇ ପୋଖରୀକୁ ଆସିଛି, ଆଉ ଫେରିବିନି, ଏଇ ପୋଖରୀରେ ବୁଡ଼ି ମରିବି।

0: କେବଳ ଏହି ଆଶା ରହିଲା ମରିବା ପୂର୍ବରୁ ଥରେ ଥରେ ସ୍ୱାମୀ ଶ୍ରୀ ମୁଖ ଦେଖିପାରିଲି ନାହିଁ। ପର ଜନ୍ମରେ ଯେମିତି ଦେଖା ହୁଏ ହେ କୃଷ୍ଣ, ସ୍ୱାମୀ ମୋର ମଙ୍ଗଳରେ ବାସ କରନ୍ତୁ, ଏଇଥର ବିଦାୟ ନେଲି। ଇଏ କଣ, ଇଏ କି ଆଶ୍ଚର୍ଯ୍ୟ! ବର୍ତ୍ତମାନ ପୋଖରୀଟା ଜଳପୂର୍ଣ୍ଣ ଥିଲା, କାହିଁ ଉପାୟ ତ ପାଣି ନାହିଁ। ଏ ପୋଖରୀ ନା ମୃଗ ତୃଷ୍ଣା, ଏ ଫଟା କପାଳକୁ ସବୁ ବିଡ଼ମ୍ବନା।
1: ସଖୀ ସୁମତି ପୋଖରୀରେ ଛାସ ଦେବାକୁ ଆସିଥିଲେ, ମାୟାରେ ପୁଷ୍କରିଣୀଟି ଶୁଷ୍କ କରିଦେଲି, ନହେଲେ ସେ ଆତ୍ମହତ୍ୟା କରିଥାନ୍ତେ। ତିନାହିନା ହୋଇ ବହୁ କଷ୍ଟ ପାଇଲେଣି ସଖୀ, ଚାହେ ଭାରୁଆ ହିଁ ତାକୁ ଦେଖାଦିଏ।

0: କୁଆଡୁ ଆସିବ?
1: ଆମର ତ ଗୋପାଳ ଘର ମାଉସୀ, ମୁଁ ଏଠି ରହିଲେ ଗାଈ ଗୋରୁ ରଖିବାନି, ତମ କୁଡ଼ିଆ ଏମିତି ବଦଳି ଯିବ ମାଉସୀ, ଦେଖିବ ଗୋସେ ଆସିଲେ ବି ମୋଟେ ଚିହ୍ନି ପାରିବେନି।
0: ଯାହା ତୋର ଇଚ୍ଛା ହଉଛି କର।

ଶାଶୁ ମୋତେ କେତେ କରି କହିଥିଲା ସଖାଙ୍କଠାରୁ କିଛି ମାଗି ଆଣିବା ପାଇଁ, କିଛି ମାଗିପାରିଲି ନାହିଁ। ଶ୍ରୀଅଙ୍ଗରୁ ଯେଉଁ ରତ୍ନହାରଟି ଦେଇଥିଲେ ତାକୁ ବି ଦାନ କରିଦେଲି। ନାରଦ କହୁଥିଲେ ତାଙ୍କୁ ଯାହା ମାଗିଥିଲେ ତାହା ମିଳିଥାନ୍ତା, କିନ୍ତୁ କିନ୍ତୁ ହରିନାମ ଜପିବା ପାଇଁ ମାଳାଟି ଖୁବ୍ ସୁନ୍ଦର ହୋଇଥିଲା। ଛାଡ଼, ସଖା ଦେଇଥିଲେ ପୁଣି କ'ଣ ଭାବି ତାକୁ ନେଇଗଲେ କେଜାଣି, ସବୁ ତାଙ୍କର ଇଚ୍ଛା। ଏଇତ ଘର ପାଖ ହେଇଗଲାଣି, ସୁମତି ଯାହା ଗାଳିଦେବ ପଛେ ଶୋଇଯିବି, କ'ଣ ଆଉ କରିବି। ଏଇ କ'ଣ ଦେଖୁଛି, ମୋର ଭଙ୍ଗା କୁଡ଼ିଆ ଯୋଉଠି ଥିଲା ସେଠି ଗୋଟେ କ'ଣ ବିରାଟ ଅଟ୍ଟାଳିକା ଠିଆ ହୋଇଛି। ତେବେ କ'ଣ ସୁମତି ମୋର ଭୋକ ଉପାସରେ ଘର ଢିଅ ବିକି ଗାଁ ଛାଡ଼ି କୁଆଡ଼େ ଚାଲିଯାଇଛି। ଏଇତ ସୁମତି ସେଠି ଠିଆ ହୋଇଛି, ଯାଏ ତାକୁ ପଚାରେ କ'ଣ ହେଇଛି। ହେ ସଖା, ହେ କୃଷ୍ଣ, ସବୁ ତୁମରି ଇଚ୍ଛା ପ୍ରଭୁ, ସବୁ ତୁମରି ଇଚ୍ଛା।

0: ତୁମେ କଣ କହୁଛ ସୁମତି? କିଏ ଭାର ପଠେଇଥିଲା?
1: ସିଏ ତ ତୁମ ନାଁ କହିଲା, ମୁଁ କଣ ଜାଣିଛି? ସେ କାଳିଆ ଟୋକା କିଏ?
0: କାଳିଆ?
1: ହଁ,
0: କୁଆଡେ ଗଲା ସେ କାଳିଆ?
2: ସଖା
0: କି? ସଖା କୃଷ୍ଣ, ତୁମେ ତୁମେ ସେଇ ଭାରୁଆ ସଖା, ଏ ଦରିଦ୍ର ସଖାଟା ପାଇଁ ତୁମେ ଏତେ କଷ୍ଟ କଲ କୃଷ୍ଣ।
3: ଆଉ ମୁଁ କଣ କିଛି କରିନି?
0: ତେବେ ତୁମେ ତୁମେ ବି ଏ ଦିନ ଅକିଞ୍ଚନ କରି ସୁମତି ସୁମତି ସୁମତି ତୁମେ ମହାଭାଗ୍ୟବତୀ ସୁମତି, କାହାକୁ ତୁମେ ସ୍ନେହ ବନ୍ଧନରେ ବାନ୍ଧି ରଖିଛ ଜାଣ?
2: ଭକ୍ତ ପାଇଁ ମୁଁ ସବୁ କରିପାରେ ସଖା, ସବୁ କରିପାରେ।
0: ସଖା, ମୋର ଏସବୁ କିଛି ଲୋଡ଼ା ନାହିଁ ସଖା। ଧନର ମୋହ ଦେଖାଇ ତମେ ମୋତେ ଆଉ ଭଣ୍ଡି ଦିଅ ନାହିଁ ସଖା, ମୋତେ ଭଣ୍ଡି ଦିଅ ନାହିଁ।
2: ନା ସଖା, ତମେ ଭୟ କର ନା ସଖା, ଏ ମୋର ତୁମକୁ କେବେ ଗ୍ରାସ କରିବ ନାହିଁ। ଆସ ଆସ ସଖା, ଏଇ ସିଂହାସନକୁ ଆସ।
0: ନା
2: ଆସ ସଖୀ,
0: ନା
2: ତୁମ ଦୁହିଁଙ୍କ ସିଂହାସନରେ ବସାଇ ଆମେ ଧନ୍ୟ ହବୁ। ଆଜିଠାରୁ ଏ ରାଜ ସମ୍ପଦ ଭୋଗ କର।
4: ନାରାୟଣ ନାରାୟଣ, ନିଅନ୍ତୁ ନିଅନ୍ତୁ ଆପଣଙ୍କ ରତ୍ନହାର, ସୁଦାମା ପ୍ରକୃତରେ ଆପଣଙ୍କର ଭକ୍ତ। ନାରାୟଣ ନାରାୟଣ।
2: ଦେବର୍ଷି
4: ପ୍ରଭୁ,

0: ସେ ହାର ତ ମୋ ସଖାଙ୍କୁ ଦେଇଛି, ତାଙ୍କରି ଗଳାରେ ସେ ହାର ଶୋଭା ପାଉ।
1: ନା ନା ସଖା ନା, ସେ ହାର ଗଳାରେ ନୁହେଁ, ସେ ହାର ଜପାମାଳି ହେଇ ମୋ ହାତରେ ତ ସଖା, ମୋତେ ଏତିକି ଅନୁମତି ଦିଅ।
0: ସଖା